ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଶତାବ୍ଦୀର ଶ୍ରାବଣ ଏକ ଦିନ, ତଦନୁଯାୟୀ 2026 ମସିହା ଜୁଲାଇ ମାସର 23 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ବୁଦ୍ଧି ବା ସୁଯୋଗ ବଳରେ ନୁହେଁ, ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ ହୁଏ। ମନୁଷ୍ୟ ଯାହା ହାସଲ କରେ ତାହା ଯଦି ସମାଜର କୌଣସି କାମରେ ନ ଲାଗିଲା ତେବେ ତାହାର କୌଣସି ମୂଲ୍ୟ ନାହିଁ।

0: ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: दिल्ली का एफएम गोल्ड चैनल है, 6 बजने वाले हैं। अब समाचार होंगे।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ, ବାଣୀ ଜୟରାମ, ପ୍ରଣବ ପଟ୍ଟନାୟକ, ଭିକାରୀ ବଳ, ନିର୍ମଳା ସାହୁ ଏବଂ ସୁଭାଷ ଦାସ। ଗୀତଗୁଡ଼ିକ ଥିଲା ଅଲେଖ ବିଶ୍ୱାଳ, ପ୍ରଶାନ୍ତ ମିଶ୍ର, ସାଲବେଗ, ହରପ୍ରିୟା ଦେବୀ, ଅଭିରାମ ପରମହଂସ ଦେବ ଏବଂ ବିଜୟ ମଲ୍ଲଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ଆଜି ଆଷାଢ଼ ଶୁକ୍ଳ ନବମୀ ତିଥି। ଏଇ କେତେ ଦିନ ହେଲା ମହାପ୍ରଭୁ ସ୍ୱକୀୟ ନୀଳାଚଳ ଧାମ ପରିତ୍ୟାଗ କରି ଗୁଣ୍ଡିଚା ମଣ୍ଡପରେ ବିଜେ କରିଛନ୍ତି। ଚାହୁଁ ଚାହୁଁ ସାତ ଦିନ ବିତିଗଲାଣି। ଲୀଳାମୟ ଜଗନ୍ନାଥ ମହାପ୍ରଭୁ ନିଜର ଅନ୍ତରଙ୍ଗ ଭକ୍ତମାନଙ୍କୁ ଦର୍ଶନ ଦେଇ କୃତାର୍ଥ କରିଛନ୍ତି। ତଥାପି ଏ ଜନ୍ମଭୂମି ଛାଡ଼ି କର୍ମଭୂମି ନୀଳାଚଳକୁ ବାହୁଡ଼ି ଯିବାକୁ ହେବ। ଏହି ଚିନ୍ତାରେ ମହାପ୍ରଭୁ ବ୍ୟସ୍ତ ବିବ୍ରତ। ମା ମହାଲକ୍ଷ୍ମୀ କ୍ରୋଧାନ୍ୱିତା ନ ହୋଇଥିଲେ ହୁଏତ ମହାପ୍ରଭୁ ଆଉ କେତେଦିନ ଅଟକି ଯାଇଥାନ୍ତେ। ପରନ୍ତୁ ମହାଲକ୍ଷ୍ମୀଙ୍କୁ ବଚନ ଦେଇଛନ୍ତି ମହାପ୍ରଭୁ, ନଗଲେ ପୁଣି ଅଡ଼ୁଆ ହୋଇଯିବ। ସେଥିପାଇଁ ମହାପ୍ରଭୁ ଟିକିଏ ଚଞ୍ଚଳ ଜଣାପଡ଼ୁଛନ୍ତି। ସମସ୍ତ ଭକ୍ତବୃନ୍ଦଙ୍କୁ ଅକାତରେ ଦର୍ଶନ ପ୍ରଦାନ କରୁଛନ୍ତି। ଅନ୍ତରଙ୍ଗ ଭକ୍ତବୃନ୍ଦ ମଧ୍ୟ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଦେଶ ଦେଶାନ୍ତରରୁ ଆଗତ ହୋଇଛନ୍ତି। ଆଷାଢ଼ ଶୁକ୍ଳ ନବମୀ ସନ୍ଧ୍ୟାର ଦର୍ଶନ ଯେ କେତେ ପବିତ୍ର, ତାହା ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ରାସମୟ ରଷିକେଶ ଜଗଦୀଶଙ୍କୁ ଗୁଣ୍ଡିଚା ମଣ୍ଡପରେ ଦର୍ଶନ କଲେ ମହାପୁଣ୍ୟ ଲାଭ ହୁଏ। ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ଅଛି, ନୀଳାଚଳରେ ଦଶ ବର୍ଷ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ, ଶ୍ରୀ ଗୁଣ୍ଡିଚା ମଣ୍ଡପରେ ମାତ୍ର ଗୋଟିଏ ଦିନ ଦର୍ଶନରେ ସେହି ଫଳ ମିଳିଥାଏ। ପୁନଶ୍ଚ ଦିନ ଦର୍ଶନ ଅପେକ୍ଷା ରାତ୍ରିର ଦର୍ଶନ ତତୋଧିକ ଦଶଗୁଣ ପୁଣ୍ୟ ପ୍ରଦାନ କରେ। ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି, ଗୁଣ୍ଡିଚା ମଣ୍ଡପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ବଳଭଦ୍ର ମହାବାହୁ ଓ ମା ସୁଭଦ୍ରାଙ୍କୁ ଦର୍ଶନ କଲେ ଜୀବ ପରମପଦ ଲାଭ କରେ। ପୁନଶ୍ଚ ମହାପ୍ରଭୁଙ୍କର ସପ୍ତାହ ବ୍ୟାପୀ ଗୁଣ୍ଡିଚା ମଣ୍ଡପ ସ୍ଥିତି ସମୟରେ ଦାନ ଯଜ୍ଞ ହୋମ ଆଦି ବିବିଧ ଶୁଭକର୍ମ ସମ୍ପାଦନ କରାଯାଏ। କୃଷକମାନେ ଏହି ଅବସରରେ ନିଜ ନିଜର ଉଦ୍ୟାନମାନଙ୍କରେ ନାରିକେଳ ରୋପଣ କରିଥାନ୍ତି। ରଥଚକ୍ରର ରେଖାକୁ ଅବଲୋକନ କରି ଜ୍ଞାନୀ ଗୁଣୀ ପଣ୍ଡିତମାନେ କହନ୍ତି, ଏହା ରଥ ପାଦ ରେଖା ନୁହେଁ, ଏହା ଜାହ୍ନବୀର ଧାରା, ଯମୁନାର ଧାରା, ସରସ୍ୱତୀର ଧାରା ଅଥବା ଗୋମତୀର ଧାରା। ନବମୀର ସନ୍ଧ୍ୟା ଦର୍ଶନ କରିବାକୁ ଆସିଥିବା ଭକ୍ତବୃନ୍ଦ ରଥତ୍ରୟକୁ ପରିକ୍ରମା କରନ୍ତି, ରଥ ରେଖାକୁ ଅବଲୋକନ କରନ୍ତି। ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଏବଂ ଅନନ୍ତ କୋଟି ଜନ୍ମର ପାପ ବିଧୌତ କରିବା ସଙ୍ଗେ ସଙ୍ଗେ ଅଶେଷ ପୁଣ୍ୟ ଅର୍ଜନ କରନ୍ତି। ବିଶେଷତଃ ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଚାରି ବେଦ ପଠନ ସହ ତୁଳନୀୟ। ସ୍କନ୍ଦ ପୁରାଣ ମତରେ ବଳଭଦ୍ର ମହାପ୍ରଭୁ ହେଉଛନ୍ତି ଋଗ୍ବେଦ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ସାମବେଦ, ମା ସୁଭଦ୍ରା ଯଜୁର୍ବେଦ ଏବଂ ସୁଦର୍ଶନ ଅଥର୍ବବେଦ ଅଟନ୍ତି। ସ୍ୱୟଂ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏକଥା କହୁଛନ୍ତି, ହେ ରାଜନ୍, ଚତୁର୍ମୁଖ ବେଦପତି ବ୍ରହ୍ମାଙ୍କ ଅନୁରୋଧରେ ମୁଁ ତୁମର ନୀଳାଚଳ ଗୁହା ମନ୍ଦିର ମଧ୍ୟ

ରେ ଅତ୍ୟନ୍ତ ଆନନ୍ଦିତ ହୋଇ ଅବସ୍ଥାନ କରୁଛି। ସେହିପରି ତୁମର ଅଶ୍ୱମେଧ ଯଜ୍ଞସ୍ଥଳ ନୃସିଂହ କ୍ଷେତ୍ର ମଧ୍ୟ ମୋର ଅତି ପ୍ରିୟତମ ସ୍ଥାନ, କାରଣ ଏହା ମୋର ଜନ୍ମବେଦୀ ଏବଂ ମୋର ଆନନ୍ଦମୟ ଜନ୍ମଲୀଳାର ସ୍ଥାନ। ଏଣୁ ଏହା ଶାଶ୍ୱତ କାଳ ପର୍ଯ୍ୟନ୍ତ ମୋର ପ୍ରୀତିକାରକ ଅଟେ। ଅତଏବ ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁଙ୍କର ଅତି ପ୍ରୀତିକର ସ୍ଥାନ। ମହାବେଦୀ, ରାସବେଦୀ ବା ଜନ୍ମବେଦୀରେ ପ୍ରଭୁଙ୍କୁ ଦର୍ଶନ କରିବାର ସର୍ବଶ୍ରେଷ୍ଠ ସୌଭାଗ୍ୟ ହେଉଛି ଏହି ନବମୀ ସନ୍ଧ୍ୟା ଦର୍ଶନ। ଏହି ଦର୍ଶନ ସର୍ବଦର୍ଶନର ଜ୍ଞାନ ପ୍ରଦାନ କରୁ। ଶ୍ରୀଜଗନ୍ନାଥଙ୍କ କରୁଣାରୁ ସମଗ୍ର ମାନବ ସମାଜ ଏହି ଦର୍ଶନ ଦ୍ୱାରା କୃତାର୍ଥ ହୁଅନ୍ତୁ। ଜୟ ଜଗନ୍ନାଥ।

ଶୁଣୁଥିଲେ ଅନୁଚିନ୍ତା ଉପସ୍ଥାପନା କରିଥିଲେ ପଦ୍ମନାଭ ତ୍ରିପାଠୀ ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 104ତମ ଭାଗ।

ଧ୍ରୁବ ବିଷ୍ଣୁଙ୍କୁ ତପସ୍ୟା କରିବା ପାଇଁ ସ୍ଥିର ସଂକଳ୍ପ କରିବାରୁ ମା ସୁନୀତି ତାଙ୍କୁ ସେଥିରୁ ନିବୃତ ହେବାକୁ ବୁଝାଇଲେ। ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ସୁନୀତି ଯେତେ ପ୍ରକାର ବୁଝାଇଲେ ମଧ୍ୟ ଧ୍ରୁବ ସେଥିପ୍ରତି କର୍ଣ୍ଣପାତ କଲେ ନାହିଁ। ମାତାଙ୍କ ପାଦରେ ପ୍ରଣାମ ଜଣାଇ ଧ୍ରୁବ ତପସ୍ୟା କରିବା ପାଇଁ ବନକୁ ଗମନ କଲେ। ସପ୍ତ ଋଷି ତାଙ୍କ ନିକଟରେ ପହଞ୍ଚିବାରୁ ଧ୍ରୁବ ସେମାନଙ୍କୁ ବିଷ୍ଣୁଙ୍କୁ ଧ୍ୟାନ କରିବାର ଉପାୟ ବତାଇ ଦେବାକୁ କହିଲେ। ସେମାନେ ଓମ୍ ଭଗବତେ ବାସୁଦେବାୟ ନମଃ କହି ଧ୍ୟାନ କରିବାକୁ କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 104ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦ ରାଉତରାୟ, ମନ୍ମଥ ମିଶ୍ର, ଆଶା ମୁକୁଳ ବାରିକ ଏବଂ ସାଗରିକା ମହାନ୍ତି।

ସାମାନ୍ୟରେ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳୀ ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ଗୀତାଞ୍ଜଳି ସକାଳ 8:15 ଏବଂ ସକାଳ 8:45। କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ ସକାଳ 8:30। ଦିନ 12ଟାରେ ରହିଛି ଝୁମର ଗୀତ, ପରିବେଷଣ କରିବେ ଶିଳ୍ପୀ କ୍ଷୀରଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାର। ଦିନ 1:20 କାର୍ଯ୍ୟକ୍ରମ ମହିଳା ମହଲ। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଭକ୍ତି ଗୀତ ସନ୍ଧ୍ୟା 6:15 ସୁଗମ ସଙ୍ଗୀତ। ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ, ପରିବେଷଣ କରିବେ ଶିଳ୍ପୀ କାନ୍ରେ ମୁର୍ମୁ ଏବଂ ସାଥୀ କଳାକାର। ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ ଚାଷବାସ। ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ରାତି 8:00। ରାତି 8:30 ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ। ଗୀତ ଅତୀତ ରାତି 8:40। ରାତି 10:00 ଗୀତିନାଟ୍ୟ କୃଷ୍ଣ ସୁଦାମା ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଶ୍ରୀକ୍ଷେତ୍ର ପୁରୀରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉଙ୍କ ନବମୀର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଗତକାଲି ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବା ପରେ ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ବାହୁଳଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନକୁ ଅପରାହ୍ନ ଛଅଟାରେ ବନ୍ଦ ରଖିବାକୁ ନିଷ୍ପଭି ନିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟାଧୂପ ଓ ଆଳତୀ ନୀତି କରାଯିବା ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ କରାଯିବ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶାକୁ ରେଳ ବଜେଟ୍ ଆବଶ୍ଚନ ପରିମାଣ ଗତ ବାର ବର୍ଷ ମଧ୍ୟରେ ପ୍ରାୟ ତେର ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି 2009-2014 ମସିହା ମଧ୍ୟରେ ରାଜ୍ୟକୁ ବାର୍ଷିକ 838 କୋଟି ଟଙ୍କା ମିଳିଥିବାବେଳେ 2026-27 ଆର୍ଥିକ ବର୍ଷରେ ଏହା ତେର ଗୁଣ ବୃଦ୍ଧି ପାଇ 10,928 କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ଅମୃତ ଭାରତ ଷ୍ଟେସନ ଯୋଜନାରେ 69 ଷ୍ଟେସନର ପୁନର୍ବିକାଶ ହେଉଛି। ରାଜ୍ୟରେ ନୂଆ ରେଳ ଟ୍ରାକ୍ ନିର୍ମାଣ 3.5 ଗୁଣ ବଢ଼ିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଓଡ଼ିଶା ପକ୍ଷରୁ 1,301,18,00,000 ଟଙ୍କାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ 484,64,00,000 ଟଙ୍କାର ଅନୁଦାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମିଳିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମତ୍ସ୍ୟ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ଏହି ଯୋଜନାରେ ସମ୍ଭଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା ସହ ଭୁବନେଶ୍ୱରର ପାଣ୍ଡରାଠାରେ 69,13,00,000 ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ହୋଲ୍ସେଲ୍ ମାଛ ବଜାର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଶିକ୍ଷଣୀୟ ଫଳାଫଳରେ ସୁଧାର ଆଣିବା ପାଇଁ ମାତୃଭାଷା ଓ ବହୁଭାଷୀ ଶିକ୍ଷାକୁ ପ୍ରୋହାହିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିଶୁର ସଫଳତା ସରକାରଙ୍କ ଉତ୍ତରଦାୟିତ୍ୱ। ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗିଦାର ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ 6 ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟ ସ୍ଥାପନ କରାଯିବ। କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ୍ଡିଭିଜନ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଦୌରାଜ ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଗଞ୍ଜାମ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ, ମାତୃ, ନବଜାତ ଶିଶୁ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ

0: କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ଯାତ୍ରୀ ଓ ରେଳ ସୁରକ୍ଷା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ ନିରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ରେଳ ସଦନରେ ଡିଏସ୍ସି ଅର୍ଜୁନ ନାମରେ ଅତ୍ୟାଧୁନିକ ରୋବୋଟ୍କୁ ନିୟୋଜିତ କରାଯାଇଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଓଡ଼ିଶାରୁ 4 କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଷ ଗୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଏବଂ ପ୍ରଣତି ନାୟକ ଭାଗ ନେଉଛନ୍ତି। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 10 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ମଧ୍ୟରେ କଟକ ଜିଲ୍ଲାର 8 ସର୍ବାଧିକ 206 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା କାନର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।
2: କାନ ଆମକୁ ଭଗବାନ ଦେଇଛନ୍ତି 2 ଫଙ୍କସନ ପାଇଁ, ଗୋଟେ ହେଉଛି ଶୁଣିବା ଆଉ ଗୋଟେ ହେଉଛି ବାଲାନ୍ସ କରିବା ପାଇଁ। ଏ 2 ହେଉଛି ଆମର କାନର ଫଙ୍କସନ। କାନର କିଭଳି ଭାବରେ ଆମେ ଯତ୍ନ କରିବା, ପ୍ରଥମ ଜିନିଷ ହେଉଛି ତାକୁ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। ରେଗୁଲାର କ୍ଲିନିଂ ମାନେ ENT ସ୍ପେଶାଲିଷ୍ଟ ଡକ୍ଟରଙ୍କ ପାଖକୁ ଯିବା ଆବଶ୍ୟକ, ଯିଏ ଆପଣଙ୍କ କାନଟାକୁ ଠିକ୍ ଭାବେ ସଫା କରିପାରିବେ। ବହୁତ ଜାଗାରେ ଦେଖାଯାଏ ଲୋକ କ'ଣ କରନ୍ତି, ଶସ୍ତା ଭାବିକି ଗାଁ ଗହଳିରେ ଯୋଉ କ୍ୱାକ୍ ମାନେ ବୁଲନ୍ତି, ସୂର୍ଯ୍ୟକିରଣରେ ଦେଖିକି କାନକୁ ସଫା କରନ୍ତି, ସେସବୁ କରିବା ଠିକ୍ ନୁହଁ। ସେଥିରେ HIV ଟ୍ରାନ୍ସମିଟେଡ୍ ହେବାର ଚାନ୍ସ ଥାଏ, ଇଞ୍ଜୁରୀ ହେଇକି କାନର ପର୍ଦା ଫାଟିଯିବାର ସମ୍ଭାବନା ଥାଏ। ସେସବୁ କିମ୍ବା ତେଲ ପକେଇ ଦିଅନ୍ତି, ଆଡୁ ସାଡୁ ମେଡିସିନ୍ ତା ଭିତରେ ପକେଇ ଦିଅନ୍ତି, ଯୋଉଟାକି କାନର କ୍ଷତି କରିବାର ସମ୍ଭାବନା ବଢ଼ିଯାଏ। ତେଣୁ ଡାକ୍ତରଙ୍କ ପାଖରେ ଯାଇ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। କିମ୍ବା ଆପଣ ଘରେ ବି କାନ ତୁଳି ଯୋଉଟା ମିଳେ ବଜାରରେ ତା ଥ୍ରୁରେ ବି ଆପଣ ସଫା କରିପାରିବେ। କିନ୍ତୁ ଇୟର୍ ବଡ୍ସ ଗୁଡା କଷ୍ଟମେଟାଇଜ୍ ନୁହଁ, ତା ମାନେ କ'ଣ, ଛୋଟ ପିଲାଙ୍କ ପାଇଁ ଯାହା, ବଡ଼ ଲୋକଙ୍କ ପାଇଁ ସେଇଆ। ତ ସମସ୍ତେ ସବୁବେଳେ ୟୁଜ୍ କଲେ ସେଗୁଡ଼ା କ'ଣ ହୁଏ, ଯଦି ଆପଣ ଜୋର୍ସରେ ତାକୁ ଫୋର୍ସଫୁଲି ପଶେଇଦେଲେ କାନ ଭିତରକୁ, ଇଞ୍ଜୁରୀ ହେବାର ବା କାନଟାକୁ ମାଡ଼ ବାଜିବାର ସମ୍ଭାବନା ଥାଏ। ତେଣୁ ଯେମିତି ଲୋକ କରନ୍ତି ଯେ ପର ପୁରାନ୍ତି, କାଠି ପୁରାନ୍ତି, ଚାବି କାଠି ପୁରେଇକି କୁଣ୍ଡେଇ ଦିଅନ୍ତି, ସେସବୁ ନ କରିକି ଇୟର୍ ବଡ୍ସ ଆପଣ ୟୁଜ୍ କରିପାରିବେ। କିନ୍ତୁ ଇୟର୍ ବଡ୍ସ ଆପଣଙ୍କର ସେଭଳି ହେଲ୍ଦି ଜିନିଷ ନୁହଁ। ସବୁଠୁ ବେଷ୍ଟ ପ୍ରୋସିଜର ହେଉଛି ଆପଣ ଗୋଟେ ସ୍ପେଶାଲିଷ୍ଟ ଏଣ୍ଡ ଡକ୍ଟର ପାଖକୁ ଯାଇ କ୍ଲିନିଂ କରିବା ଆବଶ୍ୟକ। ହେଡ୍ ବାଥ୍ କଲାବେଳେ ଆପଣ ଦେଖିବା ଆବଶ୍ୟକ ଯେ କାନ ଭିତରକୁ ଯେମିତି ପାଣି ନ ଯାଏ, ଯେମିତି ଗାଡ଼ିଆ ପୋଖରୀରେ ହେଡ୍ ବାଥ୍ କରିବେ ନାହିଁ। ତାପରେ ଆପଣ ଯେତେବେଳେ ଫ୍ଲାଇଟ୍ରେ ସପୋଜ୍ ଯାଉଛନ୍ତି, ଯେତେବେଳେ କାନ ବିନ୍ଧେ ଆମେ କ'ଣ କରୁ, କାନ ଭିତରେ ତୁଳା ଦେଇଦେଉ, ସେଇଟା ହେଉଛି ଭୁଲ ଜିନିଷ। ଆମେ କ'ଣ କରିବା ଦରକାର, ସେତେବେଳେ କିଛି ଗୋଟେ ଚୁଇଙ୍ଗମ୍ ଚୋବେଇବା ଦରକାର, ସେତେବେଳେ ଶୋଇବେ ନାହିଁ, ଆଉ ନାକ ଡ୍ରପ୍ ପକେଇଦେବେ। ଏହା ଆପଣ କରିଲେ ଆପଣଙ୍କର ଫ୍ଲାଇଟ୍ରେ ଯୋଉ ଗଲାବେଳେ ଯୋଉ କାନ ଇଞ୍ଜୁରୀ ହେବାର ସମ୍ଭାବନା ଥାଏ ସେଥିରୁ ଆପଣ ବଞ୍ଚିପାରିବେ। ଥଣ୍ଡା ସମୟରେ ଯେମିତି ଲୋକ କରନ୍ତି ଏକ୍ସରସାଇଜ୍ କରନ୍ତି, ଭାଲସାଲୁଆ ଏକ୍ସରସାଇଜ୍ ବା ନାକ ପାଟି ଧରିକି ଫୁଙ୍କିବା, ଏସବୁ କରିବେ ନାହିଁ। କଲା ମାନେ ପର୍ଦା ଉପରେ ପ୍ରେସର ପଡ଼ିକି ଫାଟିଯିବାର ସମ୍ଭାବନା ଥାଏ। ଯଦି କାନରୁ ପୂଜ ବାହାରିଲା କି ପାଣି ବାହାରିଲା, ତାହେଲେ ସେଥିରେ କ'ଣ ହୁଏ, ୟୁଜୁଆଲି କାନ ପର୍ଦା ଲିକେଜ୍ ହୁଏ, ସେଥିରୁ ଫାଟିକି ପୂଜ ବାହାରେ। ସେହି ସମୟରେ ଗାଁ ଗହଳିରେ କ'ଣ କରନ୍ତି, କାନ ବିନ୍ଧା ହେଉଛି, ପୂଜ ବାହାରୁଛି, ତେଲ ପକେଇଦେବା, ଏସବୁ ଆଦୌ କରିବେ ନାହିଁ କି କାନକୁ ସଫା କରିବାକୁ ଚେଷ୍ଟା କରିବେ ନାହିଁ। ଗୋଟେ କୌଣସି ମେଡିସିନ୍ ଷ୍ଟୋର୍ରୁ ଫାଷ୍ଟ ଏଡ୍ ମାଧ୍ୟମରେ ଗୋଟେ ଡ୍ରପ୍ ନେଇକି ପକେଇ ପାରିବେ, ଆଟ୍ଲିଷ୍ଟ ଆପଣଙ୍କର କ୍ଷତି ହେବ ନାହିଁ, ତେଣୁ ତାକୁ କରିପାରିବେ। କିମ୍ବା ଇମିଡିଏଟ୍ଲି ଆପଣ ଗୋଟେ ENT ସ୍ପେଶାଲିଷ୍ଟଙ୍କୁ କନ୍ସଲ୍ଟ କରିପାରିବେ। ଦ୍ୱିତୀୟ ଜିନିଷ, ମନକ ପର୍ଦା ଫାଟୁଛି ତ ତାକୁ ଆମେ ନ ଟ୍ରିଟମେଣ୍ଟ ନ କରିକି ବସିଗଲା ପରେ ସେଟା କିଛି ଦିନ ପରେ ସେଟା କ'ଣ ଅପରେସନ୍ ଲେବଲ୍କୁ କଥା ପଳାଏ, ପର୍ଦାଟା ନଷ୍ଟ ହେଇଗଲା, ସେତେବେଳେ ଆଉ ମେଡିସିନ୍ ମାଧ୍ୟମରେ ଆଉ ସେଟା କ୍ୟୁର୍ ହେଇପାରେନି, ତାକୁ ଟିମ୍ପାନୋପ୍ଲାଷ୍ଟି ବା ମାଷ୍ଟଏଡ୍ ସର୍ଜରୀ, ଇୟର୍ ସର୍ଜରୀ ତାକୁ ଆମେ କୁହାଯାଏ। ଆମର ଗାଁ ଗହଳି ଯେମିତି ଶୁଣା ନଗଲେ ଆମେ କ'ଣ ଥଣ୍ଡାରୁ ହେଲା, କାନରେ ମଇଳା ଜମିଲା, ଏସବୁ ଭାବିକି ତେଲ ପକେଇବା କିମ୍ବା ତାକୁ ନେଗ୍ଲେକ୍ଟ କରିଛ, କିନ୍ତୁ ସେଗୁଡ଼ା ସବୁ କ'ଣ, ଆମର ଗୋଟେ 72 ୱିଣ୍ଡୋ ପିରିୟଡ୍ ଥାଏ। 72 ୱିଣ୍ଡୋ ପିରିୟଡ୍ ମାନେ କ'ଣ, ଆମେ ସେଇ 72 ଭିତରେ ଯଦି ଟ୍ରିଟମେଣ୍ଟ କରୁଛୁ ତାହେଲେ ଶୁଣାଯିବାର ସମ୍ଭାବନାଟା ବଢ଼ିଯାଏ। ଆପଣ ଯେତେ ଲେଟ୍ କରିବେ ତାପରେ ଆଉ ସେ ଶୁଣାଯିବ ନାହିଁ, ତାପରେ ଆଉ ତାର ଉପଶମ ଭଲ ଭାବରେ ହେଇପାରିବ ନାହିଁ, ଆପଣଙ୍କୁ ପରମାନେଣ୍ଟ କାନରେ ମେସିନ୍ ଲଗେଇବାକୁ ପଡ଼ିବ। ମଝିରେ ମଝିରେ ଭଟାଇଗ ବା ଇମ୍ବାଲାନ୍ସ ହୋଇଯାଏ ପେସେଣ୍ଟଙ୍କର, କାନ ପର୍ଦା ଫାଟିଲେ, କାନରେ ପାଣି ଜମିଲେ ଆପଣଙ୍କର ଇମ୍ବାଲାନ୍ସ ହେବାର ସମ୍ଭାବନା ଥାଏ। ତ ଆମର ଇମ୍ବାଲାନ୍ସ ହେଲା ପରେ ଆମେ କ'ଣ କରୁ, ଡାକ୍ତରମାନଙ୍କ ପାଖକୁ ନ ଯାଇ ଲୋକ ବିଭିନ୍ନ ପ୍ରକାର ଘରେଲୁ ଉପଶମ କରନ୍ତି, ଯେଉଁଟାକି ଜିନିଷଟାକୁ ଏଗ୍ରାଭେଟ୍ କରିବାକୁ ସାହାଯ୍ୟ କରେ। ତେଣୁ ଏସବୁ ହେଲା ମାନେ ଇମିଡିଏଟ୍ଲି କାନର ପରୀକ୍ଷା କରିବା ଦରକାର, ଆଉ ପ୍ରପର ENT ସ୍ପେଶାଲିଷ୍ଟଙ୍କୁ ଦେଖେଇକି ତାର ଉପଶମ ପାଇଁ

0: ଆମର ଟ୍ରିଟମେଣ୍ଟ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କାନର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।

0: ଶ୍ରୋତାମାନଙ୍କୁ କହି ରଖୁଛି ଆମର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 10ଟାରେ ପ୍ରୋଜେକ୍ଟ କରିବୁ ଗୀତିନାଟ୍ୟ କୃଷ୍ଣ ସୁଦାମା। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2 ଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତ୍ୟେକଟି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପର କେନ୍ଦ୍ରରେ ଲୋକମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି। ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କେବଳ ସରକାରୀ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଯାତ୍ରାକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସଚିବମାନଙ୍କ ସହ କୃଷି, ସାମାଜିକ କଲ୍ୟାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ବୃଦ୍ଧି, ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ୀକରଣ ଏବଂ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାରମୂଳକ ଯୋଜନାର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପରିବର୍ତ୍ତିତ ସମୟ ସହିତ ପ୍ରଶାସନିକ ପ୍ରକ୍ରିୟା ଆଧୁନିକ ହେବାର ଆବଶ୍ୟକତା ରହିଛି। ଆଧୁନିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ ଏବଂ ଭାରତୀୟ ଯୁବପିଢ଼ି ଏହାର ଦାୟିତ୍ୱ ନେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ମୋଦି ଯୁବପିଢ଼ି ମଧ୍ୟରେ ନିଶାଦ୍ରବ୍ୟ ବ୍ୟବହାର ପ୍ରସଙ୍ଗ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ କ୍ରୀଡ଼ାରେ ଭାରତର ଲକ୍ଷ୍ୟ ସ୍ଥିର କରିବା ଲାଗି ଏ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କୃଷି କ୍ଷେତ୍ରକୁ ଆହୁରି ଦୃଢ଼ କରି ପିଏମ୍ କୁସୁମ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ରୋମାନିଆ ଗସ୍ତ କରୁଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ମୁର୍ମୁ ରୋମାନିଆର ରାଷ୍ଟ୍ରପତି ନିକୁସୋର ଡେନ୍, ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଇଲି ବୋଲୋଗାନ୍, ସିନେଟ୍ ଅଧ୍ୟକ୍ଷ ମିର୍ସିଆ ଅବ୍ରୁଡେନ୍ ଏବଂ ପ୍ରତିନିଧି ସଭାର ଅଧ୍ୟକ୍ଷ ସୋରିନ୍ ଗ୍ରିଣ୍ଡିଆନୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ରାଷ୍ଟ୍ରପତି ରୋମାନିଆ ଭାରତ ସଂସଦୀୟ ମନ୍ତ୍ରୀ ସମୂହର ସଦସ୍ୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତ ମାସ 19 ତାରିଖଠାରୁ ମୋଲଡୋଭା, ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା। ଉତ୍ତର ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସି ଦାବକୋବା କହିଛନ୍ତି, ଭାରତ ଭଳି ବୃହତ୍

ଗଣତନ୍ତ୍ରର ରାଷ୍ଟ୍ରପତି ପଦରେ ଜଣେ ମହିଳା ଅଭିଷିକ୍ତ ହେବା ଅତ୍ୟନ୍ତ ଗୌରବର ବିଷୟ। ଆକାଶବାଣୀ ସମ୍ଭାଦଦାତା ଶୁଭଶ୍ରୀ ମହାପାତ୍ରଙ୍କ ସହ କଥାବାର୍ତ୍ତା ବେଳେ ସୁଶ୍ରୀ ଦାବକୁବା କହିଛନ୍ତି, ସେ ଭାରତର ଦୀର୍ଘ ଇତିହାସ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ପ୍ରଭାବିତ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ପରେ ଭାରତ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ପାଇଛି। ସେ କହିଛନ୍ତି, ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ ପରେ ତାଙ୍କର ଦୃଢ଼ ବିଶ୍ୱାସ ସୃଷ୍ଟି ହୋଇଛି ଯେ କେବଳ ମହିଳାମାନେ ହିଁ ବିଶ୍ୱରେ ବଡ଼ ପରିବର୍ତ୍ତନ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ କାନାଡ଼ା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି, ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଲକ୍ଷ୍ୟ ହାସଲ ନେଇ ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ୱିନ୍ଷ୍ଟନ୍ ପିଟର୍ସଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ସାମୁଦ୍ରିକ ସହଯୋଗ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡକ୍ଟର ଜୟଶଙ୍କର ଆସିଆନ୍ ମହାସଚିବ ଡକ୍ଟର କାଓ କିମ୍ ହର୍ଣ୍ଣଙ୍କ ସହ ମାନିଲାରେ ଆଲୋଚନା କରିଛନ୍ତି। ରଣନୈତିକ ଭାଗିଦାରିତା ବୃଦ୍ଧି ଦିଗରେ ଆସିଆନ୍ର ସହଯୋଗ ନେଇ ଡକ୍ଟର ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। 2026ରୁ 2030 ପର୍ଯ୍ୟନ୍ତ ଭାରତ ଆସିଆନ୍ ଯୋଜନାର ମୂଳସ୍ତମ୍ଭ ବିଷୟରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଆମେରିକା ସେନା କ୍ରମାଗତ ଦ୍ୱାଦଶ ଦିନ ପାଇଁ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଉଭୟ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି, ଇରାନ୍ ବିଭିନ୍ନ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ଜବାବ ସ୍ୱରୂପ ପ୍ରତିଆକ୍ରମଣ କରାଯାଉଛି। ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକା ପୁନର୍ବାର ଅଧିକାର ଜାହିର କରିବା ଲାଗି ଉଦ୍ୟମ କରୁଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ସେହି ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ କରିବା ଲାଗି ଚେଷ୍ଟା କରୁଥିବା ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଗୋଟିଏ ଜାହାଜ ଉପରେ ଇରାନ୍ ଆକ୍ରମଣ କଲେ ତା'ର ଗୋଟିଏ ସେତୁ କିମ୍ବା ଶକ୍ତି ପ୍ରକଳ୍ପକୁ ଧ୍ୱଂସ କରାଯିବ। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଛି କହିଛନ୍ତି, ତାଙ୍କ ଦେଶ ପ୍ରତିଟି ଆକ୍ରମଣର ଦୃଢ଼ ଜବାବ ଦେଉଛି। ଇରାନ୍ ବିପକ୍ଷରେ ଯେକୌଣସି ପଦକ୍ଷେପର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଦେଶରେ ପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। କେନିଆରେ ଇବୋଲା ସଂକ୍ରମଣର ମୁକାବିଲା ଲାଗି ଭାରତ ପକ୍ଷରୁ 4.5 ଟନ୍ର ମେଡିକାଲ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି। କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡକ୍ଟର ଆଦର୍ଶ ସ୍ୱାଇକା ସେଠାକାର ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ସଚିବ ଆଡେନ୍ ଦ୍ୱାଲେଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ପଠାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଥର୍ମୋମିଟର, ମାସ୍କ, ସାମ୍ପଲ କିଟ୍, ପିପିଇ କିଟ୍ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ରହିଛି। ଆଗାମୀ କିଛିଦିନ ମଧ୍ୟରେ ଭାରତ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନାଇରୋବିସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି। ଏପର୍ଯ୍ୟନ୍ତ ଆଫ୍ରିକୀୟ ଅଞ୍ଚଳରେ ଇବୋଲା ନିୟନ୍ତ୍ରଣ ଲାଗି ଭାରତ 45 ଟନ୍ ଅଧିକ ମେଡିକାଲ ସାମଗ୍ରୀ ଯୋଗାଇ ଦେଇସାରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ। ଏହି 10-ଦିନିଆ ପ୍ରତିଯୋଗିତାରେ 74 ଦେଶର କ୍ରୀଡ଼ାବିତ୍ମାନେ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବୋର୍ଗୋହିନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10 ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ ଏବଂ ଜୁଡୋ। ଭାରତୀୟ ଦଳରେ 125 ଜଣ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ, ପୂର୍ବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 61 ପଦକ ହାସଲ କରିଥିଲା। ଚାଙ୍ଗଝୋଉଠାରେ ଚାଲିଥିବା ଚାଇନା ଓପନ୍ ବ୍ୟାଡ୍ମିଣ୍ଟନରେ ଭାରତୀୟ କ୍ରୀଡ଼ାବିତ୍ ପିଭି ସିନ୍ଧୁ, ଆୟୁଷ ସେଟ୍ଟି ଏବଂ ଲକ୍ଷ୍ୟ ସେନ୍ ପ୍ରାକ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି।

ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକରେ ଅନ୍ୟତମ ଭାରତୀୟ ଖେଳାଳି ଉନ୍ନତି ହୁଡ଼ାଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକରେ ଆୟୁଷ ସେଟ୍ଟି ବିଶ୍ୱର 11 ନମ୍ବର ଖେଳାଳି ଇଣ୍ଡୋନେସିଆର ଅଲୁଇ ଫରୱାନ୍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଚୀନ୍ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଯୋଡ଼ି ରୋହନ କାପୁର ଏବଂ ଋଥ୍ଵିକା ଶିବାନୀ ଚୀନ୍ର ଯୋଡ଼ିଙ୍କ

ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା। କାର୍ଯ୍ୟକ୍ରମ ସାନ୍ତାଳି ଆଖଳା।

0: ମାନଙ୍କର ସେଣା ପକେଟ ବାଞ୍ଜାମ କେନା ଡାକ୍ତରଖାନାରେ କି ଦୋକାନ କରେ ଅନା ହେଉନା ଯେ ଲିଟରେ ଦାରେ ମିଟାମ ପକେଟ
1: ମିଟାମ ପକେଟ
0: ଆର ଗୋଟେ ହୁଡ଼ିଙ୍ଗ ହୁଡ଼ିଙ୍ଗ ପକେଟ ଜାମ କେନା ତ ଅନା ଦନା ଯାହା କମେନା ମିଟା ମାରାମ ପକେଟ ଚାର ଭାଗରୁ ଭାଗେ ଅନା ଦନା 200 ଲିଟର 200 ml ପାଣିରେ ସେଣା ଗ୍ଲାସରେ ଯାହାକେ ମାନେ ମିଟ ଗ୍ଲାସ ଦାରେ ମିଟାମ ପକେଟ ଗୁଳ ଖାତେ ଏମା କୁହାବନ ଛୋଟ ଗିଦ୍ରେ କଦୋ ଉନା ଦ ବାଇ ଦରକାର କିନ୍ତୁ ମନେକର 6 ମାସ କନ ସେଣା କେନା ଚେ ହୁଡ଼ିଙ୍ଗ ଗିଦ୍ରେ କେଟେ ବିସ୍ତିରେ ଝାଡ଼ା କେନା ରାଗ ବାଇ ଥିରୁ କେନା ମେଦ ଦାଗ କହ ବାଇ ଜର କେନା ରାଗ ଜହ ଉଲି ଦାଗ କହ ଏକଦମ ରହଡ଼ ଚାବା କେନା ଏନଖାନ ଓଆରଏସ ଦ ଦରକାର
1: ଏନଖାନ ମୋଚା କ ରହଡ଼ ଚାବା କାନ ଖାନ ଆପୋ ବୁ ଭାବିଆ ଯେ ଉନିଆ ଦନ ହା ଜଡ଼ି ଅଂଶ କମକ କେନା ମେନ କେନା ଏନଖାନ ଦ ଉନି ଦ
0: ଓଆରଏସ ବନେ ମା ବଖାନ ଡାକ୍ତର କେନା ସଙ୍ଗେ ସଙ୍ଗେ ଗୁରିଆ କଥା କେନା
1: କଥା କେନା
0: ସରକାର ଡାକ୍ତରଖାନା ମେନା ବାରିପଦା ମେନା କି ଯାହାଙ୍ଗେ ନା ସବ ଡିଭିଜନରେ ଉଦଳା କେନା ରାଇରମପୁର କରଞ୍ଜିଆ କିମ୍ବା ଛୋଟ ଛୋଟ ବ୍ଲକ ଲେଭେଲରେ ସିଏସସି ମେନା ଅନେକ ଡାକ୍ତର ମେନା ମାଡ଼ ନେଲ କମା ଯଦି ବାକ ଦାଳେ ଏନଖାନ ମାନେ
1: ହେଡକ୍ୱାର୍ଟର
0: ଭେଜା କ ତାପରେ ଫ୍ରି ଦେ ହିଜୁକ ନେତାର ମା 108 ଆମ୍ବୁଲାନ୍ସ ତେ ତ ଅସୁବିଧା ଚେଦ ହଁ ବାଙ୍ଗା ମାନେ ଗିଦ୍ରେ କହ ବାକ ଅସୁବିଧା ଆର ଆଇ ବାବା ବାକ ତକଲିଫ ହୁଆ ଆରାମସେ ଗିଦ୍ରେ କହ ବେସୁଆ
1: ସାର ନଈ ବିନ ଲେଇ କେ ବାର ଶର୍ମା ତାପରେ ମଣେ ଶର୍ମା ଗିଦ୍ରେ କହ ଚେଦ କ ଅନକା ନାମ କୁହା
0: ସେଣା ଗିଦ୍ରେ ତ ନିତ ଉନକୁ ତୁ ସ୍କୁଲ କୁ ଚାଲା କନା ତାପରେ ହାଟ ବଜାର କୁ ଚାଲା କନା ଜମ ନୁ କୁ ଡିଫରେନ୍ସ କୁ ଜମ ଆ ହାନା ନା କୁ ଜମ ଆ ତ ଯେହେତୁ ଉନକୁ ମାନେ ହଳ ସାଳ ବେଶୀ କୁ ମିଶା କନା ତେଣୁ ସେଣା ହଳ ବେମାର ଯାହାକେ ମେନା ଗିଦ୍ରେ କଠିନ ହିଜୁକ କନା ମାନେ ମ୍ୟାଲେରିଆ ଜିନିଷ ମିଲବିନ ଉଦାହରଣ ତାପରେ ଟାଇଫଏଡ୍ ଜିନିଷ ଡେଙ୍ଗୁ କୁ ହେଲା କ୍ରାପ ଟାଇପସ କୁ ଯାହାକେ ସେଣା ସେଣା ହଳ ସେଣା ହଳ ଯାହା ଯାହା ମେନ କୁହା ଯତ କେ ଉନକୁ ହିଜୁକ କନା ଆ ମାନେ ଉନକୁ କୁ ବେମାର କନା ତ ଅନା ହିସାବ ତେଗେ ଆବ ଦବନ ଠିକେ ଯେ ନିତ 5 ବର୍ଷ ଧରି 2 ବର୍ଷ କନ 5 ବର୍ଷ ଧରି କିମ୍ବା 5 ବର୍ଷରୁ 10 ବର୍ଷ ଧରି ଉନକୁ ତ ସେଣା ଘୋଡ଼ା ଚେଲେକା ବ୍ୟବହାର କଞ୍ଜାମେନ ଅନକା ତାପରେ ଜମ ନୁହ ଅନକା ଡିଫରେଣ୍ଟ ହେଇଗା ବାରି କୁ ଜମିଆ ତ ଝାଡ଼ା ବାନ୍ତି ହଁ ଯାହା ଗିଦ୍ରେ କୁ ନାମ କୁହା ମାନେ କର 6 ମାସ ନେଇ ଗିଦ୍ରେ ଉନିଆ ଝାଡ଼ା ତ ଅଲଗ ଗିଆ ଆର ସେଣା ଗିଦ୍ରେ କୁ ଝାଡ଼ା ତ ଅଲଗ ଗିଆ ନୂଆ ଦ ଇନଫେକ୍ସନ ଜୀବାଣୁ ଜନିତ କନା ତେଣୁ ଶକ୍ତ କୁ ଝାଡ଼ା ଆର୍ ଡିହାଇଡ୍ରେସନ ଲବଣ ଜାତୀୟ ଲବଣ ଦାଗ ଏକଦମ ପୁରା ହର୍ମରେ କମୁଆ ତେଣୁ ଉନକୁ ତ ଆହୁରି ଜଲ୍ଦି ଥିଲା କି ଯଦି ବିସ୍ତି କୁ ଝାଡ଼ା କନା ଡାକ୍ତରଖାନାରେ ଦେଖା ହେବା କଥା ଆଉ ନା ହିସାବ ତେ ଟ୍ରିଟମେଣ୍ଟ କୁ ଦିମା
1: ଏନଖାନ ସାର ଯାହା ନେଲୋଗ କନା ତିନା ଗାନ ରୋଗ ଆଜାର ଚ ମାନେ ସେଣା ହଳ କୁ ଯାହା ନାମେଦ କୁହା ଉନକୁ କଜ ଗିଦ୍ରେ ହଁ ଆକଠେନ ହିଜୁଗ କନା କିଛି କିଛି ନା ଯାହା ବୋ ମେନ ଆନୋ ଆ ଝାଡ଼ା
0: ତାପରେ ମ୍ୟାଲେରିଆ ଟାଇଫଏଡ୍ ଯାମେଦ କୁହା ଟାଇଫଏଡ୍ କେଣା ହଳ ଯାମେଦ କୁ ଯାହା ଗିଦ୍ରେ କେମେଦ କୁହା ଡେଙ୍ଗୁ ଫିଭର ନେତାର ଅଡିଗାନ ହେଉନା ଚେ ବାଙ୍ଗା ଡେଙ୍ଗୁ ଅଡିଗାନ ଗେ ତ ଡେଙ୍ଗୁ ହଁ ଯଦି ମନେକର ଡେଙ୍ଗୁ ରୋଗ ଦ ନଙ୍କା ଗା ସାଧାରଣ ରୋଗ ଲେଖାନ ଗା ସର୍ଦି କାଶ କପ ଅନକା କେ ଯାମ କୁହା କିନ୍ତୁ ରୁଆ ଦେବ ତ ବାଇବେଶ ତାପରେ ବିସ୍ତିକ ଯଦି ତାହା ବିସ୍ତି ଦିନ ଡେଙ୍ଗୁ ତାହେ ନା ଏନଖାନ ଯାହାଙ୍ଗେ ବ୍ଲିଡିଂ ମାନେ ମାୟାମ କୁ ଶିର କରେ କନ ଅଡକୁଆ ଚମଡା ହଁ ହଁ ବ୍ଲିଡିଂ ପଏଣ୍ଟ ତାହେ ନା ତ ଅନା ହିସାବ ତେ ଡାକ୍ତରଖାନା ଦ ଯେତେ ପରିଚୟ ମାନେ ଯତ ଗେ ତାବ ନାସେ ନା ଯଦି ମିଦିନ ବର୍ଷି ରୁହେ ନା ଡାକ୍ତରଖାନା ସେଲ ଏନଖାନ ଉଙ୍କୁ ଟେଷ୍ଟ ନା ଗେ ଫ୍ରି ଦେଗେ ତା ଟେଷ୍ଟ ହୁଅ କନା ଡାକ୍ତରଖାନାରେ ତ ଅନା ହିସାବ ତେ ଆଗ ଟେଷ୍ଟ ଡାକ୍ତର କୁ ବଡ଼ାଇ କା ଯେ ଅକା ମାନେ ପରୀକ୍ଷା ଲେଖା ନିରୀକ୍ଷା ଲେଖା ନେ ଟାଇଫଏଡ୍ କନା ଚେ ମ୍ୟାଲେରିଆ କନା ଚେ ଡେଙ୍ଗୁ କନା ଚେ କ୍ରାପ ଟାଇପସ କନା ଅନା ଆଜ ତେଗେ ପଢ଼ାବା କନା ଯେହେତୁ ଅନା ଠିକେ ଦାଡେ ପୁରା ମ୍ୟାଲେରିଆ ମ୍ୟାଲେରିଆ ଦ ଆବ ନା ସିକିଡ଼ି ମଶା ମାଇ ଏନ୍ ପୋଲିସ ଯାହା କମିତା କନା ତ ସିତୁଙ୍ଗ ଦିନ ମା ମୂଷା କ ବାକ ତାହେ ନା ତ ସିକିଡ଼ି କମା ତେଣୁ ନିତ ଦାଗ ଜାପୁଦ ଦିନ ଏନଖାନ ଉନକୁ ତ ସାସ୍ତା କନା କ ତା

0: ବିଜୁଳି ଏବଂ ଶୋକ ବୃଦ୍ଧି ତେଣୁ ନିହାତି ବର୍ଷା ଦିନ ଖୋଦ ବିସ୍ତି ଧାରା ମ୍ୟାଲେରିଆ କୁ
1: ଜାମୁଆ ସିଜିନ ଝଗେ
0: ଡେଙ୍ଗୁ ହଁ ଉନକୁ ମଶା ଦ୍ୱାରା ଗେ ତାପରେ ନା ଟାଇଫଏଡ୍ ମନେ କର ଟାଇଫଏଡ୍ ଦ ମାନେ ଜମ ଜୁର ଜିନିଷ ତ ଚାଲା କାନ ମାନେ ଯାହାଙ୍କେ ଭୋଜି ଭାତ ହୁଏ ନା କି ହୋଟେଲ କରେ ଅପରିଷ୍କାର ହୋଟେଲ ଜାଗା କରେ ଯାହାଙ୍କ ଜମିଆ ତ ଅନା ଦ୍ୱାରା କି ଉନକୁ ତ ଟାଇଫଏଡ୍ କଦ ମିଟ ହୋଟେଲ କ ମିଟ ହୋଟେଲ ପସନ୍ଦ ଆଉ କାନ
1: ସାର ଏନଖାନ ନିତମା ଗିଦ୍ର କ ପାଞ୍ଚ ବର୍ଷ ଖୋଜା ଇନ ବାର ବର୍ଷ ଧରି ମା ଅଡିଗାନ ଅନା ପ୍ୟାକେଟ ଜିନିଷ କ ଜମିଆ ଅନା କତେ ହଁ ରୋଗ ଆଜାର କ ହିଜୁଆ
0: ହଁ ତ ପକେଟ ରେ ଜିନିଷ ଅନା ଦ ଆବ ସମାଜ ବାଖରା ଦ ଅନା ଦ ଏଡି କେ ମୁସ୍କିଲ ଜିନିଷ କାନା ମାନେ ଅନକା ଗିଦ୍ର କ ପରକା ନା ଯେ ଅନକା ସେ ଇଏ ଚେଟ କ ମାନେ କୁରକୁରେ କ
1: ହଁ
0: ଲେଜ କ ହେଲା ତିନ ଦିନ ରେ କ ତିଆରା କା ଅନା ତ ଚେଟ କ ବାବା ମୁଡ଼ା ଦାଳା କାନା ତ ମନେ କର ଚେଟ ପ୍ରକାର ମସଲା ହୁଇ କାନା ମସଲା କ ଲଗା ହୁଏ ହଁ ତ ଅନା ତ ବାବନ ବଡାୟା
1: ବାଙ୍ଗ ବଡାୟା
0: ତ ନେଲୋ କାନା ଯେତେବେଳେ ଆଲିଟେନ୍ ଗିଦ୍ର କୁ ହିଜୁଗ କାନା ନିଲେଟ ଖୁଆଲେ ଓକେ ଚାନାଚୁ କୁ ଜମିଆ କି ଲେଜ କୁ କୁରକୁରି ଜମିଆ ଅନିଆ ଦ ମାନେ ଖାଦ୍ୟ ସିଷ୍ଟମ ଲାଜ କୁ ଏଡିକି ଗଣ୍ଡଗୋଳ ହିଜୁଗ କାନା ଆର ତାପରେ ଅନା ସାଥେ ନେଲୋଗ କାନା ଯେ ଓକେ କୁ ବିସ୍ତି କୁ ଜମିଆ ନୂଆ ଜିନିଷ ଉନକୁ ଟାଇଫଏଡ୍ କୁ ବିସ୍ତି ଜାମେନ କୁ
1: ଟାଇଫଏଡ୍ ଜାମେନ
0: ତ ମେନ୍ ଦାଳେ ଅନା ଟାଇଫଏଡ୍ ରୋଗ ଜୀବାଣୁ କୁ ଥାଇ ଦାଳେ ଆକ ମାନେ ଅକବଶ ଆଲେଲେ ଅନୁମାନିଆ ଅନା ତ ସଠିକ ଜିନିଷ ବା ତ ମେନ୍ ମା ମୁସ୍କିଲ ଗିଆ
1: ମୁସ୍କିଲ ଗିଆ
0: ଲେବୋରେଟୋରୀ ବା କାଁ ଯେ ପରୀକ୍ଷା ନିରୀକ୍ଷା ବା କାନ୍ଦ ବା ମେ ନେବା କିନ୍ତୁ ଆଲେ ହିସାବ ତେ ଆଲେ ନା ଯାହାଲେ ନେଲେଟ କୁହା ଗିଦ୍ର କୁ ଏକ୍ସପିରିଏନ୍ସ ହିସାବ ତେ ନେଲେଟ କୁହା ଯେ ପେଟ ରୋଗ ଆର ରୁଆ କୁ ଉନକୁ ହଡ଼ମ କୁ ଖରାପ କାନା ଜମ ନୁ ତାକ କମ କାନା ଯେହେତୁ ଏସିଡ କୁ ତାହେନ କାନା ଜମ ନୁ କୁ କମ କାନା ମାୟାମ କୁ କମ କାନ ତାକୁଆ ହଡ଼ମ ଯାହା ଗେ ନା ଓଜନ କୁ ବଢ଼ାଉ ରେ କଥା ଅନା ବା ବଢ଼ାଉ କାନା
1: ବା ବଢ଼ାଉ କାନା ହଁ ଏନଖାନ ସାର ନଜୋ ଏଡି ପ୍ରକାର ରୋଗ ଆଜାର ବିନ ଲୈ କେ ନୂଆ କରେ ନା ଚିକିତ୍ସା ଦ ଚେଦ ଲେକା ହୋଇ ଦାଳେ
0: ତ କଥା ହେଉ କାନା ଆବୋ ନେତାର ମାତୁ ଦିଶମ କର ଯତକେ ଆୟୋଗ କୁ ପଢ଼ା ବଢ଼ା ଏନ ଗେନ ଗିଆ ସେଦା ଲେକେ ବା ମୁରୁଗ ମା ବନୁ କୁଆ ତେଣୁ ଏଡିଗାନ ଜିନିଷ କେ ଟିଭି କରେ କୁ ନେଲେଟ ଗିଆ ସ୍ୱାସ୍ଥ୍ୟ ବିଷୟ ଏଡିଗାନ କେ କରା କାନା ଆମେ କାଁ ରେଡିଓ କରେ ହଁ ଏଡିଗାନ କେ ନ୍ୟୁଜ କୁ ସେଟର କାନା ତ ପ୍ରଥମ ହୁଇ କାନା ଯେ ଆବୋ ଚେଦ ଲେକା ବନ ତାହେନ କାନା ରେଙ୍ଗେଜ ହଉ କି ସେଣ ହଉ କି ଯାଗେ କିନ୍ତୁ ଯେ ସଫା ସୁତରା ତାହା ଲାଗି ନା ପଇସା ତ ବାଇ ଦରକାର ବା
1: ବାଇ ଦରକାର
0: ଜମ ଯୁ ହଁ ଜିଲ କୁ ହେକୁ କୁ ଜମ ଅନା ଅଲଗ ଜିନିଷ କାନା କିନ୍ତୁ ସଫା ସୁତରା ଯାହାରେ ବନ ତାହେନ କାନା ଅନା ଅଳା ଦ ଏକଦମ ପୁରା ସଫା ସୁତରା ତାହାର କଥା କାନା ତା ଲୁଗୁଡ଼ି ହଁ ଯାହା ବନ ବ୍ୟବହାର ଅନା ହଁ ଯେମିତି ମୂଲ୍ୟ ଧୋଲେ ଆଲୋ ତାହେନ ମା ଚେକାତେ ମୂଲ୍ୟ କୁ ତାହେଲେ ଏନଖାନ ଦ ରୋଗ ଜୀବାଣୁ କୁ ତାହେନା ତାପରେ ଅଳାରେ ଯଦି ମନେ କ ସଫା ସୁତରା ବାହାର ତାହେଲେ ରୋଗ ଜୀବାଣୁ କୁ ତାହେନା ସିକିଡ଼ି କୁ ତାହେନା ଆଉ ତାପରେ ନାମା ଗିଦ୍ରେ ମନେ କର ଜନ୍ମ ନାହିଁ ନା ଅଳା ତେ ଉନି ଦ ଯତ ହଳ ଦ ବାବୁନ ସାବେଆ ଅକେ ହଡ଼ମରେ ଅକେ ବେମାରେ ନାଇନ ଗିଦ୍ର ଟେ ହେଇଯିବ ତେଣୁ ମେନଲି ଆୟ ବନ ଆଳା ଆୟା ତାପରେ ବୁଢ଼ୀ କ ଯାହା କୁ ମେନା କୁ ଉନକୁ ବନ ଆଳ ଆକ ଉନକୁ ଗେ ମାଡ଼ାନ୍ଦ କ ସେବା ସୁସ୍ଥରେ ମାସେ ଦୁଇ ମାସ କାନ୍ଦ ଏନଖାନ ଯଦି କଣ୍ଟାକ୍ଟ କମ ହେନା ରୋଗ ବେମାର କମ ଯାମ ଆଉ ଯଦି ଉନି ବେଶ ସଫା ସୁତରେ ବନ୍ଦ ହୋଇଆ ଏନଖାନ ଜୀବାଣୁ କୁ ଆଜ ହଡ଼ମ ବାକ ସେଟର ଦାଳିଆ ରୋଗ ଜୀବାଣୁ କୁ କମ ଆର ମଧ୍ୟ କଥା କାରଣ ଆୟ ଉନି ଯେମିତି ଯାହାଙ୍କେ ଲୁଗୁଳି ଲାପ କରି ସବୁଦିନ ସଫା ହେମା ଆଉ ଗିଦ୍ର କୁ ସାବେ ଜ ହଁ କିମ୍ବା ଅନ୍ୟ ଯାହାଙ୍କ ସାପ କୁହା ମାଣାନ୍ତି କୁ ସଫା ହେମା ସାବନ କତେ ତାପରେ ଗିଦ୍ର କୁ ସାବ
1: ଏନଖାନ ଫାର୍ଚା ଫର୍ଚି ବାଂ ତାହେଲେ କାତେ ଗିଦ୍ର କୁ ସାବ ଲେକ ଖାନ ମାନେ ଅନାତେ ହଁ ରୋଗ
0: ହଁ ଅନା ଦ ରୋଗ ଜୀବାଣୁ ଆକ ଝଳମରେ ତିରେ ଯାହା ମେନା ଗିଦ୍ର କୁ ଠେନ ସିଜୁଆ ଚିକାତେ ଗିଦ୍ର ମାରି ଦୁର୍ବଳ ହଳମ କାନା ତକ ଉନକୁ ଶକ୍ତି କେ ବନୁ ନା ରୋଗ ପ୍ରତିରୋଧକ ଶକ୍ତି ଯାହା କୁ ମେନା ଆବ ମନେ କର ଉଦାହରଣ ହେଇଗଲା ଦାର ମାନେ ମିଟେନ ଚାଲାବ କାନା ଆଦାନ ଦ ଜମ କେ ଆବ ନୁ କେ ଆବ ମିଟାନ ଜାଗାରେ ଗେ ଆଦାନ ଝାଡା କ ଜାମ କରକ ଆଦାନ ଦ ଆକ ଜାମ କରକ ଚେ ଲାଗି ଅକୋଇ ବାଇ ଜାମିଆ ଉନି ହେଇଗଲା ରୋଗ ରୋଗ ପ୍ରତିରୋଧକ ଶକ୍ତି ଏଡି ଷ୍ଟ୍ରଙ୍ଗ ଗିଆ
1: ଷ୍ଟ୍ରଙ୍ଗ ଗିଆ
0: ଆର ଅକୋଇ କି ଜାମେ କେନା ଉନି ଆଦ ପୁରା ଦୁର୍ବଳ ଗିଆ ଅନକା ଗେ ଅନା ଜିନିଷ କେ ଗିଦ୍ରେ ଠେନ ଦ ମାନେ ପାଞ୍ଚ ବର୍ଷ ଧରି ଜନ୍ମ ତାରା ଖନ୍ ପାଞ୍ଚ ବର୍ଷ ଧରି ଦ ଉନକୁ ରୋଗ ପ୍ରତିରୋଧକ ଶକ୍ତି ଦ

ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ, ନନ୍ଦକିଶୋରଙ୍କ ରଚନା।

ଶିଳ୍ପୀ ମହମ୍ମଦ ଅଜିଜଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ ନବକିଶୋରଙ୍କ ରଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: आरबीआई कहे सचेतन हुवंतु सतर्क रुहंतु।
1: ଏଇମିତି ବାଟ ଚାଲୁ ଚାଲୁ ଚଲାପଥରେ ଗୋଟେ ପରେ ଗୋଟେ ସ୍ୱପ୍ନ ଆଉ ସମ୍ଭାବନା ଉଙ୍କି ମାରି ଉଠନ୍ତି। ଏସବୁର ପ୍ରଲୋଭନକୁ ଏଡ଼େଇ ଦେଇ ଆଗକୁ ବଢ଼ିବା ସତରେ ଶ୍ରୋତାବନ୍ଧୁ ଭାରି କଷ୍ଟ। କେଉଁଠି ମନ ପଡ଼ିଯାଉଥାଏ ତ ଆଉ କେଉଁଠି ଭାଙ୍ଗି ପଡ଼ୁଥାଏ ହୃଦୟ, ତଥାପି ଏସବୁକୁ ଖାତିର ନ କରି ଆଗକୁ ଆଗେଇ ନେବାର ଜୀବନ, ଆଗକୁ ଆଗେଇବାର ନାମ ହିଁ ଜୀବନ।

ମାରି ଉଠନ୍ତି। ଏସବୁର ପ୍ରଲୋଭନକୁ ଏଡ଼େଇ ଦେଇ ଆଗକୁ ବଢ଼ିବା ସତରେ ଶ୍ରୋତାବନ୍ଧୁ ଭାରି କଷ୍ଟ। କେଉଁଠି ମନ ପଡ଼ିଯାଉଥାଏ ତ ଆଉ କେଉଁଠି ଭାଙ୍ଗି ପଡ଼ୁଥାଏ ହୃଦୟ, ତଥାପି ଏସବୁକୁ ଖାତିର ନ କରି ଆଗକୁ ଆଗେଇ ନେବାର ଜୀବନ, ଆଗକୁ ଆଗେଇବାର ନାମ ହିଁ ଜୀବନ।

ଶ୍ରୋତାବନ୍ଧୁ, ଆଗକୁ ଜାରି ରହିଛି କାର୍ଯ୍ୟକ୍ରମ ଗୀତାଞ୍ଜଳି। ହେଲେ ଏଥର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତିଭାବର ଦ୍ୟୋତକ ଭାବରେ ସଂସାରର ପତିତମାନଙ୍କୁ ଉଦ୍ଧାର କରି ପତିତ ପାବନ ଆଖ୍ୟା ଲାଭ କରିଛନ୍ତି। ଲୀଳାମୟ ପ୍ରଭୁ ବହୁ ଭାବରେ ସକଳ ପାବନର ଅଧିକାରୀ। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଜଗନ୍ନାଥ ଆଦ୍ୟରୁ ପତିତମାନଙ୍କ ପାବକତ୍ୱର ମହିମାରେ ମହିମାନ୍ୱିତ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜଗନ୍ନାଥ ସ୍ୱୟଂ ପତିତ ପାବନ ରୂପରେ ସକଳ ଜୀବଜଗତ ପ୍ରତି କୃପା ପାରବାର ରୂପେ ପ୍ରତିଭାତ। ଭକ୍ତ ଯେତେବେଳେ ସକଳ ଅହଂଭାବକୁ ତ୍ୟାଗ କରି ସେହି ପରମ କାରୁଣିକ ଦାରୁ ବିଗ୍ରହଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ, ସେତେବେଳେ ସେ ପାବନର ମହତୀ ଅଧିକାରୀ ହୁଏ।

0: ମହାପ୍ରଭୁଙ୍କ ନିକଟରେ ତେଣୁ କେହି ପତିତ ନୁହନ୍ତି, କାରଣ ସେ ସ୍ୱୟଂ ପାବନାବତାରର ପ୍ରତୀକ ଭାବରେ ନୀଳକନ୍ଦରରେ ବିରାଜମାନ। ପୁନଶ୍ଚ ଯୁଗେ ଯୁଗେ ପ୍ରଭୁ ଭକ୍ତକୁ ଉଦ୍ଧାର କରିବା ନିମନ୍ତେ ପାବନର ସ୍ପର୍ଶ ଦେବା ପାଇଁ ସେମାନଙ୍କ ଗହଣକୁ ରତ୍ନ ସିଂହାସନରୁ ଓହ୍ଲେଇ ଆସନ୍ତି। ତାପରେ ପାଳିତ ହୁଏ ନବଦିନାତ୍ମକ ଯାତ୍ରା। ପ୍ରଭୁ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ବିରାଜମାନ ହୁଅନ୍ତି ଗୁଣ୍ଡିଚା ମନ୍ଦିରରେ। ସେଠାରେ ମଧ୍ୟ ପାଳିତ ହୁଏ ଅନେକ ପୂଜା, ଉପଚାର, ରୀତି ଆଉ ନୀତି। ସବୁର ମୂଳରେ ସେଇ ଗୋଟିଏ ଉଦ୍ଦେଶ୍ୟ, ଭକ୍ତଜନଙ୍କୁ ଦର୍ଶନ ଦେବା, ସେମାନଙ୍କ ଗହଣରେ ଅବସ୍ଥାନ କରି ସେମାନଙ୍କୁ ପାବନସିକ୍ତ କରିବା। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ହେରା ପଞ୍ଚମୀ ପରେ ଅନ୍ୟ ଏକ ମୁଖ୍ୟ ନୀତିର ପରମ୍ପରା ହେଉଛି ସନ୍ଧ୍ୟା ଦର୍ଶନ। ନବମୀ ଦିନ ସନ୍ଧ୍ୟାରେ ଠାକୁରମାନଙ୍କୁ ସୁବେଶ କରାଯାଏ, ତାପରେ ଆରମ୍ଭ ହୁଏ ସନ୍ଧ୍ୟା ଦର୍ଶନ। ଏହି ଦିନ ଓ ଦର୍ଶନ ନୀତି ପଶ୍ଚାତରେ ଲୋକବିଶ୍ୱାସଟି ହେଉଛି ପରମ ଭକ୍ତ ବିଭୀଷଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଏହି ସନ୍ଧ୍ୟାରେ ଆଗମନ କରିଥାନ୍ତି। ତେଣୁ ଏହିପରି ଏକ ବିଶେଷ ଅବସରର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି ଆଜିର ଆମର ମୁଖ୍ୟ ବିଷୟ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ସ୍ନାନ ଶ୍ରୀଗୁଣ୍ଡିଚା ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦ ଉବାହାର। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଖିଳ ବ୍ରହ୍ମାଣ୍ଡନାଥ, ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ତାଙ୍କର ଗୋଟିଏ ବିଶେଷ ନାମ ହେଉଛି ପତିତ ପାବନ। ପତିତ ଜନମାନଙ୍କୁ ଉଦ୍ଧାର କରିବା ପାଇଁ ସେ ତ ବାର ମାସରେ ତେର ଯାତ୍ରାର ଉଦ୍ଭବ କରିଛନ୍ତି, କିନ୍ତୁ ବିଶେଷ କରି ଦୁଇଟି ଯାତ୍ରାରେ ସେ ରତ୍ନସିଂହାସନ ପରିତ୍ୟାଗ କରି ନିଜର ଭକ୍ତମାନଙ୍କ ଗହଣକୁ ଚାଲି ଆସନ୍ତି। ସେଇ ଯାତ୍ରାମାନଙ୍କ ମଧ୍ୟରୁ ଗୋଟିଏ ଯାତ୍ରା ହେଉଛି ସ୍ନାନ ଯାତ୍ରା ଏବଂ ଅନ୍ୟ ଯାତ୍ରାଟି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁମାନେ ତିନି ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଏବଂ ସେଠାରେ ସାତ ଦିନ ଅବସ୍ଥାନ କରନ୍ତି, ଏବଂ ଏହି ଯାତ୍ରାକୁ ନବଦିନାତ୍ମିକା ଯାତ୍ରା ବୋଲି କୁହାଯାଏ। ଏବଂ ଆଷାଢ଼ ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟାକାଳରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ହେଉଥିବା ଶ୍ରୀଜୀଉ

ମାନଙ୍କର ପବିତ୍ର ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଏ। ଚର୍ମଚକ୍ଷୁରେ ଦର୍ଶନ କରି ଭଗବାନଙ୍କର ଅପାର କରୁଣା ଲାଭ କରିବା ନିମନ୍ତେ ଏହି ଦିନଟି ଏକ ଦୁର୍ଲଭ ଅବସର।

ସନ୍ଧ୍ୟା ଦର୍ଶନ ନିମନ୍ତେ ସ୍ଥାନର ଓ କାଳର ବିଶେଷ ଗୁରୁତ୍ୱ ଆପଣମାନେ ସେଦିନ ଉପଲବ୍ଧି କରିବେ। ସ୍ଥାନ କିଏ? ସ୍ଥାନ ହେଉଛି ଶ୍ରୀ ପୁରୁଷୋତ୍ତମ ଧାମସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିରର ପବିତ୍ର ଆଡ଼ପ ମଣ୍ଡପ, ଏବଂ କାଳ ହେଉଛି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟାକାଳ। ଶ୍ରୀ ଭଗବାନଙ୍କୁ ଉପାସନା କରିବାର ସର୍ବୋତ୍କୃଷ୍ଟ କାଳ ହେଉଛି ସନ୍ଧ୍ୟାକାଳ। ବୈଦିକ ପରମ୍ପରାରେ ତ୍ରିକାଳ ସନ୍ଧ୍ୟା ଉପାସନାର ବିଧି ରହିଅଛି। ଭଗବାନ ଶ୍ରୀଜଗନ୍ନାଥ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କାଳରେ ଯେଉଁ ସପ୍ତ ଦିବସ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି, ସେହି ସମୟରେ ତୀର୍ଥରାଜ ଇନ୍ଦ୍ରଦୁମ୍ନ ସରୋବରରେ ସ୍ନାନ କରି ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ପ୍ରଣାମ କରି ମହାପ୍ରସାଦ ସେବନ ପୂର୍ବକ ଦାନ ହୋମ ଓ ଜପାଦି କରି ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ଅଖିଳ ପାତକରୁ ମୁକ୍ତି ମିଳିବା ସହ ମହାପ୍ରଭୁଙ୍କର କୃପାଲାଭ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଦିନ ଦର୍ଶନ କରିବା ଯାହା, ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନ କରିବା ସେଇଆ। ଶାସ୍ତ୍ରକାର କହନ୍ତି, ନୀଳାଦ୍ରୁ ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ। ସ୍କନ୍ଦ ପୁରାଣରେ କୁହାଯାଇଛି, ସକୃତ ଦୃଷ୍ଟ୍ୱା ଅଭିମୁକ୍ତ ସ୍ୟାତ୍ କିମନ୍ୟୈ ବହୁ ଭାଷଣୈ ନୀଳାଦ୍ରୁ ଦଶ ବର୍ଷାଣି ତ୍ରିକାଳାର୍ଚ୍ଚା ସୁସଂଜତ। ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦିବସରେ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ, ରାତ୍ରିକାଳରେ ଦର୍ଶନ କଲେ ଦଶଗୁଣ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରମାନଙ୍କରେ ଲିଖିତ ଅଛି।

ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଦିନ ସବୁଦିନ ପରି ଦ୍ୱାର ଫିଟା, ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଏ ନୀତି ବଢ଼ିବା ପରେ ପୁଣି ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ଭୋଗମଣ୍ଡପ ସରିଲା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ଏତିକ ସରିଲା ପରେ ବିଶେଷ ନୀତି ହେଉଛି, ଯେତେବେଳେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି, ସେ ରାହାସ ମଣ୍ଡପକୁ ବିଜେ କରନ୍ତି। ଏହି ନବମୀ ଦିନ ରାହାସ ମଣ୍ଡପକୁ ମଧ୍ୟ ଦିଅ ବିଜେ କରିଥାନ୍ତି। ତାପରେ ଚନ୍ଦନ ଲାଗି ବଢ଼େ, ବଡ଼ସିଂହାର ବେଶ ବଢ଼େ, ବଡ଼ସିଂହାର ଭୋଗ, ପହୁଡ଼ ଆରତୀ ପ୍ରଭୁ ନୀତିମାନ ସରିଗଲା ପରେ ବିଶେଷ ନୀତି ହେଉଛି, ଏହି ଦିନ ଠାକୁରମାନଙ୍କର ବଡ଼ସିଂହାର ନୀତି ବଢ଼ିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ବାହାରକୁ ଚାଲି ଆସନ୍ତି। ତାପରେ ନୀତି କ'ଣ ହେଉଛି, ସୁଦର୍ଶନକୁ ସିଂହାସନରୁ ଆଣି ବଡ଼ ବାଡ଼ର କୋଣରେ ଖଟୁଳି ଉପରେ ବିଜେ କରାଯିବା ପରେ କୋଠ ସୁଆସିଆମାନେ ଚାରମାଳ ବାନ୍ଧିଥାନ୍ତି, ଠାକୁରମାନଙ୍କୁ ଶୁକ୍ଳ ସଜ ଲାଗି କରାଯାଏ, ପରଦିନ ବାହୁଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୂର୍ବ ରାତ୍ରିରୁ ଅର୍ଥାତ୍ ଆଷାଢ଼ ଶୁକ୍ଳ ନବମୀ ଦିନ ରାତ୍ରିରୁ ଆରମ୍ଭ ହୋଇଥାଏ।

ନୀଳାଦ୍ରି ମହୋଦୟ ଏବଂ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଗୁଣ୍ଡିଚା ମଣ୍ଡପରେ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟଫଳ ସମ୍ପର୍କରେ ବର୍ଣ୍ଣିତ ଅଛି। ଏହି ଉଭୟ ଗ୍ରନ୍ଥର ମତରେ ଶ୍ରୀଗୁଣ୍ଡିଚା ମଣ୍ଡପ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳ, ଦାରୁ ବିଗ୍ରହମାନଙ୍କ ଜନ୍ମସ୍ଥଳ ହୋଇଥିବାରୁ ଇନ୍ଦ୍ରଦ୍ୟୁମ୍ନ ଏହିଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିବାରୁ ଏହି ସ୍ଥାନ ପରମ ପାବନ ସ୍ଥଳ। ପରମ ପବିତ୍ର କ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ତେଣୁ ବିଗ୍ରହମାନଙ୍କ ଦର୍ଶନ ପାଇଁ ଜାତି ବର୍ଣ୍ଣ ମତ ନିର୍ବିଶେଷରେ ଭକ୍ତଜନଙ୍କର ସମାବେଶ ହୋଇଥାଏ।

ଶ୍ରୀମନ୍ଦିରର ଠିକ୍ ସମ୍ମୁଖରେ ବଡ଼ଦାଣ୍ଡର ପୂର୍ବ ପ୍ରାନ୍ତରେ ଛିଡ଼ା ହୋଇ ଦେଖିଲେ ବିପୁଳକାୟ ପୁରୀ ମନ୍ଦିର ଦର୍ଶକକୁ ଅଭିଭୂତ କରେ ତାର ଅନନ୍ୟ ସ୍ଥାପତ୍ୟ ଶୈଳୀ ଓ ବିଶାଳତା ଦ୍ୱାରା। ଆଉ ଏକ ବିଶାଳତା, ଏହି ବିଶାଳତା ସହ ଖାପ ଖାଇଲା ଭଳି ମନ୍ଦିର ସମୀପରେ ଛିଡ଼ା ହୋଇଛି ସୁଉଚ୍ଚ ଓ ସୁଦୃଶ୍ୟ ଅରୁଣ ସ୍ତମ୍ଭଟି। ତେବେ ପ୍ରଶ୍ନ ଉଠେ, ଶ୍ରୀମନ୍ଦିର ବିଷ୍ଣୁଙ୍କ ପୀଠ, ଅଥଚ ଏହି ମନ୍ଦିର ସମ୍ମୁଖରେ କାହିଁକି ରହିଛି ସମୁଚ୍ଚ ଅରୁଣ ସ୍ତମ୍ଭଟିଏ? ଅରୁଣ ତ ବିଷ୍ଣୁଙ୍କ ବାହନ ନୁହନ୍ତି, ସେ ସୂର୍ଯ୍ୟଙ୍କ ସାରଥି। ତେଣୁ ପୁରୀ ମନ୍ଦିର ସାମ୍ନାରେ ଏ ସ୍ତମ୍ଭ ସ୍ଥାପିତ ହେଲା କିପରି? ଐତିହାସିକମାନଙ୍କର ମତ ଯେ ସ୍ତମ୍ଭଟି ପ୍ରକୃତରେ କୋଣାର୍କର ସୂର୍ଯ୍ୟ ମନ୍ଦିରରୁ ହିଁ ଆସିଛି। ଅଷ୍ଟାଦଶ ଶତାବ୍ଦୀରେ ବେଶ କିଛି ବର୍ଷ ପାଇଁ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିନେଇଥିଲେ ଏବଂ ସେତିକିବେଳେ ସେମାନଙ୍କ ଉଦ୍ୟମରେ ଅରୁଣ ସ୍ତମ୍ଭଟି କୋଣାର୍କ ମନ୍ଦିରରୁ ଆଣି ପୁରୀରେ ସ୍ଥାପନ କରାଯାଇଥିଲା। ପୁରୀ ମନ୍ଦିରର ଧାରାବାହିକ ବିବରଣୀ ଲିପିବଦ୍ଧ ହୋଇଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି, କୋଣାର୍କ କ୍ଷେତ୍ରରୁ ମୁଗୁନି ପଥର ଖମ୍ବ ଆଣି ସିଂହଦ୍ୱାର ଚକଡ଼ାରେ ରଖାଇଲେ। ଏଣୁ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀ ମନ୍ଦିର ସମୀପରେ ତ୍ରୟୋଦଶ ଶତାବ୍ଦୀର ସ୍ତମ୍ଭଟି ଶୋଭା ପାଉଛି। କଳା ମୁଗୁନି ପଥରରେ ଗଢ଼ା ସୁଉଚ୍ଚ ସ୍ତମ୍ଭଟି ପ୍ରାଚୀନ ଉତ୍କଳୀୟ ସ୍ଥପତିମାନଙ୍କର ବିସ୍ମୟକାରୀ କରାମତିର ଅନ୍ୟତମ ନମୁନା। ସମୁଦାୟ ସ୍ତମ୍ଭଟି ମୁଗୁନି ପଥରରେ ନିର୍ମିତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଏହା ଏକ ଭାସ୍କର୍ଯ୍ୟ ଖଚିତ ପୀଠ ସହ ସଂଯୁକ୍ତ। କ୍ଷୁଦ୍ରକାୟ ଅରୁଣମୂର୍ତ୍ତି ଥିବା ସ୍ତମ୍ଭର ଶୀର୍ଷଭାଗଟି ମଧ୍ୟ ଏକ ସ୍ୱତନ୍ତ୍ର କଳା ମୁଗୁନି ପଥରରେ ନିର୍ମିତ ହୋଇ ଯୋଡ଼ାଯାଇଥିବା ମନେହୁଏ। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦ୍ୱାରଠାରୁ ପ୍ରାୟ 20 ଫୁଟ ଦୂରରେ 33 ଫୁଟ 8 ଇଞ୍ଚ ଉଚ୍ଚର ସ୍ତମ୍ଭଟି ଆରୋପିତ ହୋଇଛି। ଗୋଟିଏ ପଥରରେ ନିର୍ମିତ ପ୍ରକୃତ ସ୍ତମ୍ଭଟିର ଦୈର୍ଘ୍ୟ 25 ଫୁଟ 2 ଇଞ୍ଚ, କିନ୍ତୁ ତଳେ ଅର୍ଥାତ୍ ଭୂମି ଉପରେ ଥିବା ଯେଉଁ ଚତୁଷ୍କୋଣୀ ପଥର ପୀଠ ଏହି ସ୍ତମ୍ଭଟିକୁ ଧରି ରଖିଛି ତାର ଉଚ୍ଚତା 4 ଫୁଟ 3 ଇଞ୍ଚ। ପଦ୍ମବାଖୁଡ଼ା, ଗଜସିଂହ ମୂର୍ତ୍ତି ପ୍ରଭୃତି ମନୋରମ ଭାସ୍କର୍ଯ୍ୟ ଶୋଭିତ ଏହି ଉପଳ କ୍ଷେତ୍ରଟି ସ୍ତମ୍ଭଠାରୁ ଅଧିକତର କଳାପଥରରେ ନିର୍ମିତ। ମାଟି ଉପରେ ଏହି ଶିଳାକ୍ଷେତ୍ର 4 ଫୁଟ 3 ଇଞ୍ଚ ରହିଥିଲେ ମଧ୍ୟ ମାଟି ତଳେ ଶିଳାଗୁଡ଼ିକ ପ୍ରାୟ 3 ଫୁଟ ପୋତା ଯାଇଥିବା ଗବେଷକମାନଙ୍କର ମତ। ପ୍ରକୃତ ସ୍ତମ୍ଭଟିର ଉଚ୍ଚତା 25 ଫୁଟ 2 ଇଞ୍ଚ ବୋଲି ପୂର୍ବରୁ କୁହାଯାଇଛି। ସ୍ତମ୍ଭଟି ଆକୃତିରେ 16 କୋଣିଆ ବା 16 ପାଲକା ବିଶିଷ୍ଟ। ସ୍ତମ୍ଭର ପରିଧି ବା ଗୋଲେଇ 6 ଫୁଟ 3.5 ଇଞ୍ଚ। ସ୍ତମ୍ଭର ବ୍ୟାସ ପ୍ରାୟ 2 ଫୁଟ। ସ୍ତମ୍ଭ ଶୀର୍ଷରେ ଏକ ଚତୁଷ୍କୋଣୀ ପିଢ଼ ରହିଛି। ଏହା ଅନ୍ୟ ଏକ ପଥରରେ ନିର୍ମିତ ହୋଇଥିବା ଭଳି ମନେ ହେଉଛି। ଏହି ଚତୁଷ୍କୋଣୀ ଶୀର୍ଷାଂଶର ଉଚ୍ଚତା ପ୍ରାୟ 2.5 ଫୁଟ ଏବଂ ସଭା ଉପରେ ରହିଛି ଅରୁଣଙ୍କର ମୂର୍ତ୍ତି। ଅରୁଣ ଭାସ୍କର୍ଯ୍ୟଟି କ୍ଷୁଦ୍ରାବୟବ ପ୍ରଣାମ ମୁଦ୍ରାରେ ଆସୀନ। ଜଗନ୍ନାଥଙ୍କର ଅନେକ ଭକ୍ତ ଅରୁଣ ସ୍ତମ୍ଭ ପଶ୍ଚାତରୁ ମଧ୍ୟ ପ୍ରଭୁଙ୍କ ପାଇଁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥାନ୍ତି।

କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜକେ। ଗୀତାଞ୍ଜଳିକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ଚାଲୁ ଚାଲୁ ଅଟକି ଯିବାରେ, ବସି ବସି ଭାବନା ରାଜ୍ୟରେ ହଜିଯିବାରେ, ଆଉ କହୁ କହୁ ହଠାତ୍ ନିରବି ଯିବାରେ କ'ଣ ଥାଏ ଶ୍ରୋତାବନ୍ଧୁ? ଥାଏ ପ୍ରେମ ନାମକ ଏକ ମିଠା ମିଠା ଶବ୍ଦ, ପାଇବାର ମୋହରେ ଆଉ ହଜେଇଦେବାର କୋହରେ ଫେଣ୍ଟା ଫେଣ୍ଟି ଏକ ଭିନ୍ନ ସ୍ୱାଦର ନିଶାଇ ପ୍ରେମ।

0: ନିମା ଯିବା?
1: ନା ନା, ଗୋଟେ ଦର୍ଶନୀୟ ସ୍ଥାନ ବୁଲିବାକୁ ଯିବା।
2: ଆରେ ମୁଁ ତ କହୁଛି ପ୍ରଥମେ ରେଷ୍ଟୁରାଣ୍ଟ ଯିବା, ପେଟେ ଖାଇବା, ଆଉ ତାପରେ ଯୁଆଡେ।
3: ପେଟୁ ତୋର ଆଗ ଖାଇବା ଚିନ୍ତା।
4: ଶୁଣ, ମୁଁ ଗୋଟେ ଦମଦାର ପ୍ରସ୍ତାବ ଦଉଛି। ଆମେ ସମସ୍ତେ ୟୁନିଟ୍ 3 ଇଡ୍କୋ ପ୍ରଦର୍ଶନୀ ପଡିଆ ଯିବା। ସେଠି ଆମ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ସୁଭଦ୍ରା ଶକ୍ତି ମେଳା ଲାଗିଛି।
5: ଓ ବୋରିଂ।
6: ଅମିତ ଠିକ କହୁଛନ୍ତି। ନଭେମ୍ବର 1-12 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ମିଶନ ଶକ୍ତି ବିଭାଗ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରୁଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରଗତିରେ ଆପଣ ବି ଭାଗିଦାର ହୁଅନ୍ତୁ।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
7: କାଇଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କର।
8: ପଛ କଥାକୁ ଆଉ ମନେ ପକାଏ ନା ସେ, କେବେ କାହା ସହ ଦେଖା ହେଇଥିଲା।

ଥିଲା କିଏ ଜଣେ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲା। ଆଜି ତାର ଜୀବନରେ ଏସବୁର ଆଉ ମାନେ କିଛି ନାହିଁ। କେଉଁଠି ତା ପ୍ରେମ, କେଉଁଠି ପ୍ରେମିକା, କାହାରି ଠିକଣା, ମନରେ ତା ଲେଖା ନାହିଁ।

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ କ୍ଷୀରଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାର ଶୁଣିପାରିବେ ବିଜ୍ଞାପନ ବିରତି ପରେ
1: ବିଜୁଳି ବିଲ୍ ନେଇ ଚିନ୍ତିତ କି ଆଉ ନୁହଁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL
2: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ ମନେ ରଖିବେ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ RBI କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ

0: ଏଇ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାଇଁ ତୁ ଜାଣିନୁ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ସିନେମା ଯିବା?
3: ନା ନା, ଗୋଟେ ଦର୍ଶନୀୟ ସ୍ଥାନ ବୁଲିବାକୁ ଯିବା।
4: ଆରେ ମୁଁ ତ କହୁଛି ପ୍ରଥମେ ରେଷ୍ଟୁରାଣ୍ଟ ଯିବା, ପେଟେ ଖାଇବା ଆଉ ତାପରେ ଯୁଆଡେ।
5: ପେଟୁ ତୋର ଆଗ ଖାଇବା ଚିନ୍ତା।
0: ଶୁଣ, ମୁଁ ଗୋଟେ ଦମଦାର ପ୍ରସ୍ତାବ ଦଉଛି। ଆମେ ସମସ୍ତେ ୟୁନିଟ୍ 3 ଇଡ୍କୋ ପ୍ରଦର୍ଶନୀ ପଡିଆ ଯିବା। ସେଠି ଆମ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ସୁଭଦ୍ରା ଶକ୍ତି ମେଳା ଲାଗିଛି।
6: ଅମିତ ଠିକ କହୁଛନ୍ତି। ନଭେମ୍ବର 1 ରୁ 12 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ମିଶନ ଶକ୍ତି ବିଭାଗ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରୁଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରଗତିରେ ଆପଣ ବି ଭାଗିଦାର ହୁଅନ୍ତୁ।

ଶିଳ୍ପୀ କ୍ଷୀରଚନ୍ଦ୍ର ମହାନ୍ତ ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜି ଆପଣମାନଙ୍କ ପାଇଁ ରଖିଛୁ ରୂପକ କବି ଜୟଦେବ। ଏହାକୁ ରଚନା କରିଛନ୍ତି ଜୟନ୍ତ କୁମାର ଦାସ। ଶୁଣନ୍ତୁ ରୂପକ କବି ଜୟଦେବ।

ସପ୍ତକବି ଜୟଦେବ ଓଡ଼ିଶାର ଗୌରବ। ପୁରୀ ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଅବସ୍ଥିତ କେନ୍ଦୁଲି ଗ୍ରାମରେ ଅବତୀର୍ଣ୍ଣ ହୋଇ ଓଡ଼ିଶାର ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ଆପଣଙ୍କୁ ସମର୍ପଣ କରିଦେଇଥିଲେ। ବୈଷ୍ଣବ ରସତତ୍ତ୍ୱ ପରମ୍ପରାରେ ସେ କୃଷ୍ଣ ରାଧା ଲୀଳାକୁ ବେଶ

ସେ କୃଷ୍ଣ ରାଧା ଲୀଳାକୁ ବେଶ ସରସ ଭାବରେ ଉପସ୍ଥାପନ କରିଛନ୍ତି। ବୈଷ୍ଣବ ଗୋସ୍ୱାମୀମାନଙ୍କର ମଧୁର ରସକୁ ନେଇ ଶ୍ରୀ ଜୟଦେବ ମାନିନୀ ରାଧାଙ୍କର ଶ୍ରୀକୃଷ୍ଣଙ୍କ ଦ୍ୱାରା ମାନଭଞ୍ଜନ କରାଇଛନ୍ତି। ଜୟଦେବ ଏକାଥରରେ ଥିଲେ ବୈଷ୍ଣବ, ଭକ୍ତ ଓ ନିରଭିମାନୀ, ବୈଷ୍ଣବୋଚିତ ସମସ୍ତ ସଦ୍ଗୁଣରେ ବିମଣ୍ଡିତ। ସେଥିପାଇଁ ତାଙ୍କର ପ୍ରାଣବଲ୍ଲଭ ପରମ ପ୍ରିୟ ରସେଶ୍ୱର ଶ୍ରୀକୃଷ୍ଣ ଓ ମହାଭାବ ସ୍ୱରୂପିଣୀ ଶ୍ରୀରାଧାଙ୍କର ମିଳନ, ବିରହ, ବିଚ୍ଛେଦ ଇତ୍ୟାଦିକୁ ସରଳ, ତରଳ, ସ୍ନିଗ୍ଧ ଭାଷାରେ ବର୍ଣ୍ଣନା କରି ସେ ଆତ୍ମା ସହିତ ପରମାତ୍ମାଙ୍କର ମିଳନ କରାଇବାରେ ସଫଳ ହୋଇଛନ୍ତି। ସେଠାରେ ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସେହି ଲୀଳାମୟ ପ୍ରେମର ସ୍ୱରୂପ ଶ୍ରୀକୃଷ୍ଣ, ଏବଂ ତାଙ୍କ ପ୍ରଦତ୍ତ ପଦ୍ମପତି ହେଉଛନ୍ତି ରାଧା ସ୍ୱରୂପିଣୀ। ଭକ୍ତି ମାର୍ଗରେ ମୋକ୍ଷ ପ୍ରାପ୍ତିର ସାଧନ ହେଲା ଭାଗବତ। କିନ୍ତୁ ଗୀତଗୋବିନ୍ଦ ମାନବୀୟ ଭାବର ରସାଳ ବର୍ଣ୍ଣନା ଦ୍ୱାରା ସମ୍ପୂର୍ଣ୍ଣ ସମର୍ପଣର ଅନବଦ୍ୟ ଆଲେଖ୍ୟ। ସେଥିପାଇଁ ଗୀତଗୋବିନ୍ଦ ଯେପରି ଅମୂଲ୍ୟ, ଜୟଦେବ ସେହିପରି ଅମର, ଏବଂ ଉତ୍କଳ ତାଙ୍କ ପାଇଁ।

ଶୃଙ୍ଗାରିକ ଭାବନାର ପରିପ୍ରକାଶ ଘଟିଛି। ସାହିତ୍ୟରେ ରାଧାକୃଷ୍ଣ ମିଳନ ପାଇଁ ଶରତରାସର ବର୍ଣ୍ଣନା ତ ଅନେକ ଥିଲା, କିନ୍ତୁ ରସଶେଖର ଶ୍ରୀକୃଷ୍ଣଙ୍କର ରାସକ୍ରୀଡ଼ା ପାଇଁ ସେ ବସନ୍ତ ଋତୁକୁ ପ୍ରଥମେ ଉପଯୁକ୍ତ ଭାବିଛନ୍ତି। ବସନ୍ତର ଆଗମନରେ ନବପଲ୍ଲବିତ ତମାଳତରୁ ରକ୍ତବର୍ଣ୍ଣ ଓ ଶ୍ୟାମଳ ବର୍ଣ୍ଣର ସମିଶ୍ରଣରେ ସୁନ୍ଦର ଦେଖାଯାଉଛି। ପରିବେଶର ଏହି ଉଚ୍ଛାଟକାରୀ ପ୍ରକଟନ ଶ୍ରୀରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି କରିଛି। କୃଷ୍ଣଙ୍କର ଘନ ସାନ୍ନିଧ୍ୟ ଲାଭ ପାଇଁ ଅଧୀର ଭାବରେ ସେ ଘୋରବର ମଧ୍ୟରେ ତାଙ୍କୁ ସନ୍ଧାନ କରିଚାଲିଛନ୍ତି।

ପ୍ରେମ ଓ ଶୃଙ୍ଗାରକୁ ଉପଜୀବିତ କରି ଜୟଦେବ କୃଷ୍ଣଲୀଳା ରସରେ ଅଚଳ ସୁଧା ସିନ୍ଧୁରେ ଭକ୍ତମାନଙ୍କୁ ଅବଗାହନ କରାଇଛନ୍ତି। ସେଥିପାଇଁ ଋତୁରାଜ ବସନ୍ତ ଛଡ଼ା କାହାକୁ ଆସେ ଆଉ ଅଧିକ ନିର୍ଭର କରିଥାନ୍ତେ। ବାସନ୍ତିକ ପ୍ରକୃତିର ଉଚ୍ଚାଟମୟ ବର୍ଣ୍ଣନାରେ ତେଣୁ କବି।

ଜୟଦେବଙ୍କ ପୂର୍ବରୁ ଏ ଦେଶରେ ବୈଷ୍ଣବ ଧର୍ମ ଥିଲା। ବିଷ୍ଣୁ ଉପାସକ ବି ଥିଲେ। ବିଭିନ୍ନ ସ୍ଥାନରେ ବିଷ୍ଣୁ ପ୍ରତିମାନ ଯେପରି ପ୍ରତିଷ୍ଠିତ ହୋଇଥିଲା, ସେହିପରି ବିଷ୍ଣୁଙ୍କ ସମ୍ପର୍କରେ ଉଭୟ ସଂସ୍କୃତ ଏବଂ ପ୍ରାକୃତରେ ଗ୍ରନ୍ଥର ଅଭାବ ମଧ୍ୟ ନଥିଲା। ଅଭାବ ଥିଲା ଗୋଟିଏ ଆନ୍ତରିକତାର, ଏକ ଉଦାର ଦୃଷ୍ଟିଭଙ୍ଗୀର, ଯାହା ଭକ୍ତ କବି ଜୟଦେବ ଗୀତଗୋବିନ୍ଦରେ ପରିବେଷଣ କରିଥିଲେ। ତତ୍କାଳୀନ ଧାର୍ମିକ ପରିବେଶ କେବଳ ନୁହେଁ, ସାମାଜିକ ଓ ରାଜନୈତିକ ପରିବେଶର ପ୍ରଚ୍ଛନ୍ନ ସୂଚନା ମଧ୍ୟ ତାଙ୍କ ସୃଷ୍ଟିରେ ପ୍ରତିଫଳିତ ହୋଇଛି। ସମାଜ

ଭିତରେ ସେତେବେଳେ ଥିବା ଶୂନ୍ୟତା ଏବଂ ନୈରାଶ୍ୟ, ଜାଗତିକ ଦୁଃଖରେ ବିଗଡ଼ିତ ମଣିଷର ଦୁରାବସ୍ଥା ବିରୁଦ୍ଧରେ ସେ କରିଥିଲେ ଏକ ନିରବ ବିପ୍ଳବ। ହିନ୍ଦୁ ଏବଂ ବୌଦ୍ଧଙ୍କ ମଧ୍ୟରେ ଚାଲିଥିବା ଭୟାବହ ସଂଘର୍ଷକୁ ସେ ଲାଘବ କରିଦେଇଥିଲେ ବୁଦ୍ଧଙ୍କ ଅବତାରୀ ରୂପେ ଗ୍ରହଣ କରି। ମାଧବ ଉପାସନାର ଏକମାତ୍ର କ୍ଷେତ୍ର ଉତ୍କଳରେ ରାଧାମାଧବ ଶ୍ରୀକୃଷ୍ଣଙ୍କୁ ସେ ଜଗନ୍ନାଥ ରୂପେ ଦେଖିଛନ୍ତି ଏବଂ ଶ୍ରୀରମା ଲକ୍ଷ୍ମୀଙ୍କୁ ରାଧା ଭାବେ ଗ୍ରହଣ କରି ନେଇଛନ୍ତି। ମାନବ ଜୀବନର ସାର୍ଥକତା ପ୍ରତିପାଦନ ସହିତ ଦୃଢ଼ ପ୍ରତ୍ୟବୋଧ ନେଇ ଆସିଥିଲା କୃଷ୍ଣଙ୍କର ଏ ଅବତାର କାହାଣୀ। ପୁଣି ବୈଷ୍ଣବ ଧର୍ମ ଆଣିଥିଲା ଯେପରି ସଂସ୍କୃତି ଓ ସମାଜର ଏକ ରକ୍ଷା କବଚ ରୂପ ନେଇ।

ଶୁଣିଲେ କାର୍ଯ୍ୟକ୍ରମ ମହିଳା ମହଲ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆରେ ପହଞ୍ଚିବେ ରାଷ୍ଟ୍ରପତି ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ ଏବଂ ଭାରତ ଜିମ୍ବାୱେ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ହରାରେଠାରେ। ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭା କାର୍ଯ୍ୟ ଆଜି ପୂର୍ବାହ୍ନ 11 ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ସେମାନଙ୍କୁ ଏଥିରୁ ନିବୃତ ରହି ପ୍ରଶ୍ନକାଳରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଗୃହକୁ ପ୍ରଥମେ ପୂର୍ବାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12 ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଶର ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଆଲୋଚନାରେ ସହଯୋଗ କରିବା ଲାଗି କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ନିବେଦନ କରିଥିଲେ। ଏଥିଲାଗି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା ଏବଂ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ ଜିତନା କଦମ ଉଠାୟା ରି ଏଗ୍ଜାମ କରା କରକେ ଔର ବିନା ବିଳମ୍ବ ବିନା ଦେରି କା ରିଜଲ୍ଟ ଡିକ୍ଲେୟାର କରା କେ ଔର ଭବିଷ୍ୟ ମେ ଐସା ନା ହୋ ଉସକୋ ଭି ବିସ୍ତାର ସେ ସଦନ ମେ ଦେଶ କେ ସାମନେ ମେ ବତାନା ଜରୁରୀ ସମଝା ହୈ। तो आज फिर हमने देखा तो अपोजिशन पार्टी तो फिर से हंगामा करके चर्चा से भाग रहे हैं। ये ठीक नहीं है, ये चौथा दिन हो गया है और पार्लियामेंट का बाकी बिजनेस छोड़ के हम पहला नीट पेपर लीक पे चर्चा के लिए पूरा तैयार हो गए हैं, फिर क्यों भाग रहे हैं चर्चा से।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଯାଇଥିଲା। ଗୃହକୁ ପ୍ରଥମେ ପୂର୍ବାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଶ୍ନପତ୍ର ପ୍ରସଙ୍ଗରେ ଗୃହରେ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକର ଏପରି ଆଚରଣକୁ ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦାୟିତ୍ୱହୀନତାର ପରିଚୟ ବୋଲି ଅଭିହିତ କରିଛନ୍ତି। ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍କଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନ ହାନି ହୋଇଥିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ

ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଯୁବବର୍ଗଙ୍କର ଏକ ସୁରକ୍ଷିତ ଭବିଷ୍ୟତ ତଥା କଲ୍ୟାଣ ପ୍ରସଙ୍ଗ ତାଙ୍କ ସରକାରଙ୍କ ନିକଟରେ ଅନେକ ଗୁରୁତ୍ୱ ରଖିଥାଏ। ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବା ଲାଗି ଯେଉଁମାନେ ଚେଷ୍ଟା କରିଛନ୍ତି ସେମାନଙ୍କୁ ସରକାର କଦାପି ବରଦାସ୍ତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏହି ପୋଷ୍ଟରେ ସୁନିଶ୍ଚିତ କରିଛନ୍ତି। ଦେଶର ଯୁବବର୍ଗ ତଥା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ପତ୍ତିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ସମେତ ବିଭିନ୍ନ ପ୍ରସଙ୍ଗରେ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାର ଦୁଃସାହସ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ଏନ୍ଡିଏ ଏବଂ ବିରୋଧୀ ଦଳ ସାଂସଦମାନଙ୍କ ପକ୍ଷରୁ ଆଜି ସଂସଦ ପରିସରର ମକରଦ୍ୱାର ନିକଟରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରାଯାଇଛି। ବିଶେଷକରି ଏନ୍ଡିଏ ସାଂସଦମାନେ ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିରୋଧୀ ସାଂସଦମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର ଦାବି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତି ନବୀନ କହିଛନ୍ତି ଦେଶର ଯୁବବର୍ଗ ବିଶେଷକରି ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଏନ୍ଡିଏ ସରକାର ଗୃହରେ ସମସ୍ତ ପ୍ରକାର ଆଲୋଚନା ଲାଗି ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଗୃହରେ ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ବୋଲି ସେ କହିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ବିଜେପିର ସାଧାରଣ ସମ୍ପାଦକ ତଥା ସାଂସଦ ତରୁଣ ଜୁବ୍ କହିଛନ୍ତି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆର ବୁଖାରେଷ୍ଟରେ ପହଞ୍ଚିବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୁସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ସମ୍ବୋଧିତ କରିବେ। ଏହାଛଡ଼ା ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ସେ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ୟୁରୋପୀୟ ୟୁନିୟନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରୋମାନିଆ ୟୁରୋପୀୟ ୟୁନିୟନ୍ରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବିବେଚିତ କରାଯାଏ। ସିନ୍ଧୁ ନଦୀ ଚୁକ୍ତିକୁ ସାମୟିକ ସ୍ଥଗିତ ରଖି ନୂଆଦିଲ୍ଲୀ ପାକିସ୍ତାନ ବିପକ୍ଷରେ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିଛି। ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାଗ ନେଇ ସେଠାରେ ଭାରତର ସ୍ଥାୟୀ ପ୍ରତିନିଧି ପ୍ରଭାଥାନାନୀ ହରିଶ ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଇସ୍ଲାମାବାଦ ସୀମାବାଦ ଆତଙ୍କବାଦ କାର୍ଯ୍ୟକଳାପକୁ ନିଜର ରାଷ୍ଟ୍ରୀୟ ନୀତିର ଏକ ଅଂଶ ଭାବେ ବ୍ୟବହାର କରୁଥିବାରୁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାମ୍ମୁ କାଶ୍ମୀର ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ରହିଛି ଓ ସବୁଦିନ ଲାଗି ରହିଥିବ ବୋଲି ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶର ମତ ରଖି ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହା ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ତାରିଖକୁ ପାଳନ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷକରି ଗ୍ରାମାଞ୍ଚଳର ବିକାଶ ଦିଗରେ

0: ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ଆସିଆନ୍ ଆଞ୍ଚଳିକ ଫୋରମ ବୈଠକ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ବ୍ରୁନେଇ ପ୍ରତିପକ୍ଷ ପ୍ରିନ୍ସ ଅବଦୁଲ ମାର୍ଟିନ୍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବିଶେଷକରି କୃତ୍ରିମ ବୁଦ୍ଧିମତା, ଡ୍ରୋନ୍ ଏବଂ ଡିଜିଟାଲ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଏବଂ ଆସିଆନ୍ କାର୍ଯ୍ୟଖସଡ଼ା ଅଧୀନରେ ବହୁବିଧ କ୍ଷେତ୍ରର ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଦୁଇ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ପପୁଆ ନ୍ୟୁଗିନିଆ ପ୍ରତିପକ୍ଷ ଜଷ୍ଟିନ୍ ଡବ୍ଲ୍ୟୁ କାଚେଙ୍କାଙ୍କ ସହିତ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କ୍ରିକେଟ୍। ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ 3 ବିଶିଷ୍ଟ ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ଶନିବାର ଦ୍ୱିତୀୟ T20 ଏବଂ ରବିବାର ଦିନ ତୃତୀୟ T20 ହରାରେଠାରେ ଖେଳିବ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ଏବଂ ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Center to set up fast-track courts to ensure swift and stringent punishment for persons involved in paper leaks. Prime Minister Narendra Modi assures that protecting students' future remains government's top priority. Government ready to discuss any issue, including any ET in Parliament, says Parliamentary Affairs Minister Kiran Rijiju. India calls for zero tolerance against terrorism at ASEAN ministerial meeting in Manila. India rejects Pakistan's remarks on Indus Waters Treaty at UNSC, says treaty to stay in abeyance until cross-border terror ends. And Glasgow Commonwealth Games set to begin this evening. 125 Indian athletes to participate. Prime Minister Narendra Modi announced that the centre will set up fast-track courts to ensure swift and stringent punishment for those involved in paper leaks and asserted that protecting students' future remains the government's top priority. In a social media post, the Prime Minister said nothing is more important than the welfare and future of the youth of the country. His statement comes amid ongoing student protests at Delhi's Jantar Mantar over the NEET paper leak case. The Prime Minister said he has directed the concerned authorities and officials to take all necessary steps in this regard. He asserted that those who try to harm the future of the youth will not be spared. Mr. Modi added that the decision has been taken as part of a series of measures to safeguard the interests of students. Union Home Minister Amit Shah has hailed Prime Minister Narendra Modi's decision to expedite hearings and take stringent action against the guilty in paper leak cases through the establishment of fast-track courts. In a social media post, he said the welfare of the youth and their bright future is both the highest priority and the resolve of the Modi government, underlining the Prime Minister's commitment towards youth. Mr. Shah said this decision is against those who toy with the future of the youth due to paper leaks and will prove to be a milestone. Both Houses of Parliament have been adjourned till 2 in the afternoon following opposition protest over various issues, including the NEET paper leak case. When the Lok Sabha reassembled after the first adjournment at 12 noon, the opposition was on their feet protesting on the paper leak issue. The presiding officer, Dilip Saikia, urged the opposition to cooperate for the smooth functioning of the House. Parliamentary Affairs Minister Kiran Rijiju appealed to opposition.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ପୂର୍ବାହ୍ନ 11:00 ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଥିଲା। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍କଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନହାନୀ ହୋଇଥିବାରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟସଭା ଗୃହ କାର୍ଯ୍ୟକୁ ଅପରାହ୍ନ 3:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

0: ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 5% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା 257%ରୁ 262%କୁ ବୃଦ୍ଧି ପାଇଛି। ଏହା ପିଛିଲା ଭାବେ ଜାନୁଆରୀ ମାସରୁ ଲାଗୁ କରାଯିବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ମାସର ଦରମା ସହିତ ମିଳିବ ବୋଲି ଜଣାପଡ଼ିଛି, ଫଳରେ ସମସ୍ତ ସରକାରୀ କର୍ମଚାରୀ ଓ ପେନ୍ସନଧାରୀମାନେ ଉପକୃତ ହେବେ। ରାଜ୍ୟରେ ସହରାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ, ସରଳ ଏବଂ ପୌରାଞ୍ଚଳଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପୌର ସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ କ୍ଷମତା ଅନୁଯାୟୀ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡିଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମର କମିଶନରଙ୍କ ସହିତ ସମାନ ରଖାଯାଇଛି। ମହାନଗର ନିଗମରେ ଆନୁଷଙ୍ଗିକ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରମାନଙ୍କ ଆର୍ଥିକ ସୀମାକୁ 1 କୋଟି ଟଙ୍କାକୁ ବୃଦ୍ଧି ସହିତ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ 2,00,000 ଟଙ୍କାକୁ ବୃଦ୍ଧି ସହିତ ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: 1937 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ଭନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଆକାଶବାଣୀ ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଦେଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6:00 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଆଳତୀ ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବା ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆଡ଼ପ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ତମ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆଠାରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି।

ରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିିିିତ ହେଉଛନ୍ତି। ସେହିଭଳି ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ 16ର ଯଶଟିକିରାଠାରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରଙ୍ଗ ଗାଁ ଭାଗିରଥିପୁରଠାରେ ବସ୍ ଓ ହାଇୱା ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ନୂଆପଡ଼ା 353 ନମ୍ଘର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ବିଲକୁ ଖସିପଡ଼ିବାରୁ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ପର୍ଯ୍ୟବେକ୍ଷକ ଅରବିନ୍ଦ ଅଗ୍ରୱାଲ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ସମୀକ୍ଷା କରିଛନ୍ତି। ଶ୍ରୀ ଅଗ୍ରୱାଲ ପରିଗଣନା ଫର୍ମ ସଂଗ୍ରହ, ଯାଞ୍ଚ, ଡିଜିଟାଇଜେସନ ପ୍ରକ୍ରିୟା, ଦାବି ଓ ଆପତ୍ତି ଗ୍ରହଣ ଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି ଦଶଦିନିଆ ପ୍ରତିଯୋଗିତାରେ 74ଟି ଦେଶର 3000ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେଥିମଧ୍ୟରୁ ଭାରତରୁ 125 ଜଣ ପ୍ରତିଯୋଗୀ ରହିଥିବା ବେଳେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ କୁଜରୁ, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱରନାଥ ଦାସ ଓ ପ୍ରଣତି ନାୟକ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବରୋଗୋଏନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10ଟି ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବାଉଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ। ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ମହାସମର ଜାରି ରହିବ। ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି 12:30ରେ ପ୍ରସାରିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 614.43 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,09,286 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 16ଟି ଗେଟ୍ ଦେଇ 2,77,285 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

କାର୍ଯ୍ୟକ୍ରମରେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ଶ୍ରୋତାବନ୍ଧୁ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଭକ୍ତି ଗୀତ ଆଜି ପାଇଁ ଏତିକି। ଆଜିର ଶିଳ୍ପୀମାନେ ଥିଲେ ବସନ୍ତ ପାତ୍ର, ସୋନୁ ନିଗମ ଓ ଅନୁରାଧା ପଡ଼ୱାଲ। ଗୀତ ରଚନା କରିଥିଲେ ଅରବିନ୍ଦ ମୁଦୁଲି, ରଘୁନାଥ ରାଉତ ଓ ଶ୍ରୀକାନ୍ତ ଗୌତମ। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ।

ଏତିକିରେ ଶେଷ କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, କୁମାର ବାପି ଓ ନିବେଦିତା। ଗୀତ ରଚନା କରିଥିଲେ ରଜନୀକାନ୍ତ ନାୟକ, ପଞ୍ଚାନନ ନାୟକ ଓ ଅରୁଣ ମନ୍ତ୍ରୀ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ରାଜ୍ୟର ଗରିବ ନିମ୍ନ ବର୍ଗର ଲୋକଙ୍କ ପାଖକୁ ପହଞ୍ଚୁ। ସେ ଆର୍ଥିକ ଦୁର୍ବଳ ହୁଅନ୍ତୁ, ଶାରୀରିକ ଦୁର୍ବଳ ହୁଅନ୍ତୁ, ମାନସିକ ଦୁର୍ବଳ ହୁଅନ୍ତୁ, କିମ୍ବା ସାମାଜିକ ଅବହେଳିତ ହୁଅନ୍ତୁ, ସମସ୍ତେ ସମସ୍ତଙ୍କ ପ୍ରଚେଷ୍ଟାରେ ସମସ୍ତଙ୍କର ବିଶ୍ୱାସର ସହିତ ସମସ୍ତଙ୍କର ବିକାଶରେ ସହଭାଗୀ ହୁଅନ୍ତୁ। ଏହା ସହିତ ରିଫର୍ମ ଅର୍ଥାତ୍ ସଂସ୍କାର ବା ସୁଧାର, ପରଫର୍ମ ଅର୍ଥାତ୍ ସମ୍ପାଦନା ବା କାର୍ଯ୍ୟନିର୍ବାହୀ ଏବଂ ଟ୍ରାନ୍ସଫର୍ମ ଅର୍ଥାତ୍ ପରିବର୍ତ୍ତନ ମଧ୍ୟ ସମ୍ମିଳିତ ହୋଇକି ରହିଛି। ଏହି ସଂସ୍କାର ସହିତ ସମ୍ପାଦନ କଲେ ଏବଂ ପରିବର୍ତ୍ତନ ଆଣିଲେ ବା ରୂପାନ୍ତର କଲେ ଆମ ଦେଶ ଏକ ବିକଶିତ ରାଷ୍ଟ୍ର ରୂପେ ଛିଡ଼ା ହୋଇପାରିବ। ଏଥିପାଇଁ ରହିଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଅଟଳ ପେନ୍ସନ୍ ଯୋଜନା ତଥା ଆହୁରି ଅନେକ। ତେବେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ସମ୍ପର୍କରେ ଆମେ କିଛି ତଥ୍ୟ ସଂଗ୍ରହ କରିଥିଲୁ ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କ ଠାରୁ। ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି ଆମର ପ୍ରତିନିଧି ରଞ୍ଜନ କୁମାର ବୈଠାରୁ।
1: ଆଜ୍ଞା ନମସ୍କାର, ଏବଂ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
2: ନମସ୍କାର ଆଜ୍ଞା।
1: ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ମାଧ୍ୟମରେ ଭାରତ ସରକାର ଚାହୁଁଛନ୍ତି ଯାହାଙ୍କର ରହିବା ପାଇଁ ଗୋଟିଏ ନିଜ ବାସଗୃହ ନାହିଁ, ରହିବା ପାଇଁ ସୁବିଧା ସୁଯୋଗ ଦେବା ପାଇଁ ସରକାର ଗୋଟିଏ ନୂଆ ଯୋଜନା ଆଣିଛନ୍ତି, ଯାହାକୁ ଆମେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ବୋଲି ଆମେ ଜାଣୁଛୁ। ତେବେ ଏ ଯୋଜନା କେବେ ଆରମ୍ଭ ହୋଇଥିଲା?
2: ଏହି ଯୋଜନା ଆପ୍ରୋକ୍ସିମେଟଲି 2017 ମସିହାଠୁ ଏଇ ଯୋଉ ଆମର PMAY ଅର୍ବନ ଆରମ୍ଭ ହୋଇଥିଲା। 2017 ମସିହାରୁ ପ୍ରଥମେ ଆରମ୍ଭ ହୋଇଥିଲା 1.0। ସେଥିରେ ଆପଣ ବେନିଫିସିଆରୀ ମାନେ ଯାହାର କଚ୍ଚା ଘର ଥିବ ସେଇ ବେନିଫିସିଆରୀ ମାନେ ଏଥିରେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଯୋଉ ବେନିଫିସିଆରୀ ମାନେ ଆମେ ତାଙ୍କୁ 250,000 ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଏ, ସେ 250,000 ଭିତରୁ ଆପଣଙ୍କ 1.50 ମାନେ 150,000 ହେଉଛି ଆମ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସେୟାର, ଆଉ 1,00,000 ଟଙ୍କା ହେଉଛି ଆମ ରାଜ୍ୟ ସରକାର ଦିଅନ୍ତି। ତା ମଧ୍ୟରୁ ମଧ୍ୟ ବେନିଫିସିଆରୀ ମାନଙ୍କୁ ଉପକୃତ କରିବା ପାଇଁ ଯେଉଁମାନେ 120 ଦିନ ଭିତରେ ଘର କାମ ସାରିବେ ସେମାନଙ୍କୁ ଇନ୍ସେଣ୍ଟିଭ୍ ଆକାରରେ 20,000 ଟଙ୍କା ଦିଆଯାଏ, ଆଉ ଯେଉଁମାନେ 6 ମାସ ମାନେ 180 ଦିନ ଭିତରେ ସାରିବେ ସେମାନଙ୍କୁ 10,000 ଟଙ୍କା ପ୍ରୋତ୍ସାହନ ଭାବରେ ଇନ୍ସେଣ୍ଟିଭ୍ ଦିଆଯାଏ। ବର୍ତ୍ତମାନ 1.0 ସରି ଆସିଲାଣି, ବର୍ତ୍ତମାନ ଏଇ 26 2.0 ଆରମ୍ଭ ହୋଇଛି। ବର୍ତ୍ତମାନ 2.0ରେ ଆମ ଭବାନୀପାଟଣା ମ୍ୟୁନିସିପାଲିଟି ତରଫରୁ ଆଜି ପର୍ଯ୍ୟନ୍ତ ଆମେ 175 ଆପ୍ଲିକାଣ୍ଟ ମାନେ ବେନିଫିସିଆରୀକୁ ସିଲେକ୍ସନ କରିକି ଆମେ ସରକାରଙ୍କ ପାଖକୁ ପଠାଇଛୁ। ସେଇଠୁ ଏପ୍ରୁଭାଲ ଆମର ସରକାରଙ୍କ ପାଖରୁ ଆସିଲେ ଆମେ ଏଠିକା ବେନିଫିସିଆରୀମାନଙ୍କୁ ବର୍ତ୍ତମାନ ଆମେ କାର୍ଯ୍ୟାଦେଶ ଦେବୁ, ସେମାନେ ଘର କାମ କରିବେ। ଆଉ 1.0ରେ ଭବାନୀପାଟଣା ମ୍ୟୁନିସିପାଲିଟି 2017 ମସିହାଠୁ ଆଜି ପର୍ଯ୍ୟନ୍ତ 1,799 ଲୋକଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ସହାୟତା କରିଛି। ସେଇ ବେନିଫିସିଆରୀ ମାନେ ଉପକୃତ ହେଉଛନ୍ତି, ପ୍ରାୟ ଅଲମୋଷ୍ଟ ଅଲ୍ 90% ଘର କାମ ସରିଗଲାଣି, ଆଉ ସେମାନେ ବି ନିଜ ନିଜ ଘରେ ଯାଇ ଅତି ସୁନ୍ଦର ଭାବରେ ଖୁସିରେ।
1: କେଉଁମାନେ ହିତାଧିକାରୀ ହେଇପାରିବେ ସାର? ଯାହାର ଜାଗା ଥିବ ସେ ହେଇପାରିବ, କି ଯାହାର ମୂଳରୁ କିଛି ବାସଗୃହ ନଥିବ ସେ ହେଇପାରିବ, ଏହାର ଯୋଗ୍ୟତା କ'ଣ ସାର?
2: ନାଇଁ, 1.0ରେ ଆପଣଙ୍କର ପ୍ରୋଭିଜନ ଥିଲା ଯାହାର କଚ୍ଚା ଘର ଥିବ ବା ଯାହାର ଜାଗା ଥିବ ସେମାନଙ୍କୁ ଆମେ ଟଙ୍କା ଦଉଥିଲୁ। ବର୍ତ୍ତମାନ ଏବେ 2.0ରେ 2 ସିଷ୍ଟମ କାଢ଼ିଲା, ଯାହାର କଚ୍ଚା ଘର ଥିବ ଏବଂ ଯାହାର ଜାଗା ଥିବ ସେମାନେ ଗୋଟିଏ ଘର ପାଇବା ପାଇଁ ଏଲିଜିବୁଲ ହେବେ, ଆଉ ବର୍ତ୍ତମାନ ଯାହାର ଜାଗା ନାହିଁ, ଘର ନାହିଁ, କିଛି ନାହିଁ, ସେମାନଙ୍କୁ ମଧ୍ୟ ଆମେ ଆହ୍ୱାନ କରିଛୁ ଆପ୍ଲାଏ କରିବା ପାଇଁ। ସେମାନଙ୍କୁ ବର୍ତ୍ତମାନ ଘର ସରକାର ଚିନ୍ତା କରୁଛନ୍ତି ଆପଣଙ୍କ ଆପାର୍ଟମେଣ୍ଟ ଭଳି ତିଆରି କରିକି ସେମାନଙ୍କୁ ଥଇଥାନ କରିବା ପାଇଁ 2.0ରେ ଏହି ପ୍ରସ୍ତାବ ରହିଅଛି।
1: ତାହେଲେ ଆପଣ ଯୋଉ ସହାୟତା ଦେଉଛନ୍ତି, ଆପଣ କିପରି ଭାବରେ ସହାୟତା ଦେଉଛନ୍ତି? ମାନେ ଆପଣ ତାଙ୍କୁ ପଇସା କିଛି ଦେଉଛନ୍ତି ନା ନିଜେ ଘର ନିର୍ମାଣ କରି ଦେଉଛନ୍ତି, କି ଆପଣ କିସ୍ତି ଆକାରରେ ଦେଉଛନ୍ତି, କିପରି ଭାବରେ ଆପଣ ହିତାଧିକାରୀମାନଙ୍କୁ ସାହାଯ୍ୟ କରୁଛନ୍ତି?
2: ନାଇଁ, ମ୍ୟୁନିସିପାଲିଟି ତରଫରୁ ସରକାରଙ୍କ ଯାହା ନିର୍ଦ୍ଦେଶ ଅଛି ଆମେ କିସ୍ତି ଆକାରରେ ବେନିଫିସିଆରୀମାନଙ୍କୁ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉ। 1.0ରେ ଥିଲା ଆପଣଙ୍କର ପ୍ରଥମେ ଆପଣଙ୍କର ଫାଉଣ୍ଡେସନ ସରିଲା ପରେ ଆମେ 40,000 ଦେଉଥିଲୁ, ତାପରେ ଆପଣ ନେଣ୍ଟାଲ ଲେବେଲ ଆସିଲେ ଆମେ 60,000 ଦେଉଥିଲୁ, ଛାତ ପଡ଼ିଲା ପରେ ଆମେ ଦେଉଥିଲୁ 60,000, ପୁଣି କାମ କମ୍ପ୍ଲିସନ ପରେ ଆମେ ଦେଉଥିଲୁ 40,000। ବର୍ତ୍ତମାନ 1.0ରେ ଯେତେବେଳେ ଆମର ୱାର୍କ ଅର୍ଡ଼ର ଆମେ ତାଙ୍କୁ ଦିଆଯିବ, ମୋ ଅଫିସ ଷ୍ଟାଫ୍ CLTC ବା ଅନ୍ୟ ଟେକ୍ନିକାଲ ୱିଙ୍ଗ ଯିବେ, ସେଇଠୁ ଆପଣଙ୍କର ଅନଲାଇନ୍ରେ ଫଟୋ ସେଟାକୁ ପୋଷ୍ଟ କଲେ DBT ମୋଡ଼ ମାନେ ଡାଇରେକ୍ଟ ବେନିଫିସିଆରୀ ट्रांसफर मोड्रे बेनिफिसरी कार्यादेश पाइबार किसी दिन भितर 10,000।

0: ସ୍ଟ୍ରେଟ୍ ତାଙ୍କ ଏକାଉଣ୍ଟକୁ ଯିବ। ତାପରେ ଆପଣଙ୍କର ଫାଉଣ୍ଡେସନ ତାଙ୍କର ସରିଲା ପରେ 50,000 ଯିବ, ନେଣ୍ଟାଲ ସରିଲା ପରେ 70,000 ଟଙ୍କା ଯିବ, ଛାତ ପଡ଼ିଲା ପରେ ଆଉ ପୁଣି 70,000 ଯିବ, ଟଏଲେଟ୍ କାମ ସରିଯିବ, ସବୁ କାମ ସରିଲା ପରେ ନେକ୍ସଟ 50,000 ଆମେ ଦେଉଛୁ। ତା ବାଦ ଇନ୍ସେଣ୍ଟିଭ୍, ଯିଏ ଯଦି ଶୀଘ୍ର କାମ କରିବ 20,000-10,000 ଏ ସିଷ୍ଟମରେ ବେନିଫିସିଆରୀ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉଛି।
1: ଧରାଯାଉ ଜଣେ ହିତାଧିକାରୀ ହେଲେ ଏବଂ ଘର ନିର୍ମାଣ ବି କରିଦେଲେ, ତାହେଲେ କିଛି ସୁଧ ଆକାରରେ ଆପଣ କିଛି ସେ ଦେବାକୁ ପଡ଼ୁଛନ୍ତି ନା ସମ୍ପୂର୍ଣ୍ଣ ଛାଡ଼ ଅଛି, ସମ୍ପୂର୍ଣ୍ଣ ମାଗଣା ଅଛି?
0: ନା ନା, ସୁଧ କିଛି ତ ସେ ବେନିଫିସିଆରୀ କିଛି ଦେବାକୁ ପଡ଼ୁନି, ଏଇଟା ସମ୍ପୂର୍ଣ୍ଣ ଆମେ ସରକାର ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି, ସୁଧ କିଛି ନାହିଁ ଏଥିରେ।
1: ଯାହା ବି ଆପଣ ଆର୍ଥିକ ସହାୟତା କରୁଛନ୍ତି, ତାଙ୍କୁ କିଛି ଆଉ ଫେରସ୍ତ ଦେବାକୁ ପଡ଼ିବନି?
0: ନା ନା, କିଛି ଟଙ୍କାଟେ ବି ଫେରସ୍ତ ଦେବାକୁ ପଡ଼ିବନି। ସେମାନେ ଘର ବସବାସ ନିର୍ମାଣ କରି କେମିତି ସୁଖ ଶାନ୍ତିରେ ରହିବେ, ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସେ, ନିହାତି ଗରିବ ଲୋକମାନେ କେମିତି ଉପକୃତ ହୁଅନ୍ତୁ।
1: ଜଣେ ଯଦି ହିତାଧିକାରୀ ଚାହିଁବେ ଯେ ସେଇ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ଉପକୃତ ହେବେ, ଆଜିକାଲି ତ ଆମେ ଶୁଣୁଛୁ ଅନଲାଇନ୍ ବି ଆପ୍ଲାଏ ହେଉଛି, ଅଫଲାଇନ୍ ବି ଆପ୍ଲାଏ ହେଉଛି, ଜଣେ ଯଦି ହିତାଧିକାରୀ ଚାହିଁବେ କ'ଣ କ'ଣ ତାଙ୍କୁ ନଥିପତ୍ର ଦରକାର ହେବ, କ'ଣ କ'ଣ ସବୁ ସେ କାଗଜପତ୍ର ଆଣିବେ, କାହାକୁ ଭେଟିବେ, କେମିତି କ'ଣ କରିବେ ଯେ ସେ ଯୋଜନାର ସୁବିଧା ପାଇପାରିବେ?
0: ବେନିଫିସିଆରୀମାନେ ସିଧା CSE ସେଣ୍ଟର ଯାଇକରି ସେମାନେ ଅନଲାଇନ୍ରେ ଆପ୍ଲାଏ କରିବେ, ଅଫଲାଇନ୍ ପ୍ରୋଭିଜନ୍ ନାହିଁ। ବର୍ତ୍ତମାନ ସେମାନେ ଅନଲାଇନ୍ ଆପ୍ଲାଏ କଲା ପରେ ସରକାର କିଛି ଟାଇମ୍ ଲାଇନ୍ ଦେଇଥାନ୍ତି, ସେ ଟାଇମ୍ ଲାଇନ୍ ମଧ୍ୟରେ ସେମାନେ ଦରଖାସ୍ତ ଆପ୍ଲାଏ କରିବେ। ଦରଖାସ୍ତ କଲା ପରେ ସରକାର ଯେଉଁଦିନ ଯେଉଁ ସମୟ ଦେଇଥିବ, ଆମେ ସେ ଦରଖାସ୍ତ ଗୁଡ଼ାକ ମୋ ଟିମ୍ ପଠେଇକରି ଆମେ ସେଇଟା ଆମେ ଏନକ୍ୱାରି କରୁ। ଏନକ୍ୱାରି କଲା ପରେ ୱାର୍ଲଡ ଲେଭେଲ୍ ମିଟିଂ କରୁ, ୱାର୍ଲଡ ଲେଭେଲ୍ ମିଟିଂ ସରିଲା ପରେ ପୁଣି ଆମେ ସେଇ ଯେଉଁ ଯେତିକି ବେନିଫିସିଆରୀ ସିଲେକ୍ସନ୍ ହେଇଥିବେ ସେମାନଙ୍କୁ ଆମେ ପ୍ରତ୍ୟେକ ୱାର୍ଡରେ ଆମେ ଏନି କମ୍ପ୍ଲେନ୍ ଅଛି ଆମେ ଦରଖାସ୍ତ ଆହ୍ୱାନ କରୁ, ଆମେ ତାଙ୍କୁ ମାସେ ସମୟ ଦିଆଯାଏ ଏନି କମ୍ପ୍ଲେନ୍ ଯଦି ଥିବ, କୌଣସି ବେନିଫିସିଆରୀର ଘର ଥିବ, ଜାଗା ଥିବ, ସେ ଯଦି ଭୁଲ ଆପ୍ଲାଏ କରିଥିବ, ସେ କମ୍ପ୍ଲେନ୍ ପିରିୟଡ଼ରେ ଯଦି କୌଣସି ବେନିଫିସିଆରୀ ନାଁରେ ଯଦି କମ୍ପ୍ଲେନ୍ ରିସିଭ୍ ହୁଏ, ଆମେ ପୁଣି ଏନକ୍ୱାରି କରିବୁ। ଯଦି ଏନକ୍ୱାରି କଲା ପରେ ଯଦି ଠିକ୍ ପ୍ରମାଣିତ ହୁଏ, ତାହେଲେ ସେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଏ।
1: ନଥିପତ୍ର କ'ଣ କ'ଣ ଦରକାର ହୁଏ?
0: ଆଧାର କାର୍ଡ ହିଁ ମୁଖ୍ୟତଃ ଦରକାର, ଆରବାର ଯଦି ଆପଣଙ୍କର ଘର ଥିବ, ଜାଗା ଥିବ, ଆରବାର ଆଉ ଇନକମ୍ ସାର୍ଟିଫିକେଟ୍ ଦେବେ। ଇନକମ୍ଟା ବିଲୋ 3 lakh ତାଙ୍କର ଇନକମ୍ ହେଇଥିବାକୁ ପଡ଼ିବ, ଯେଉଁମାନେ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
1: ବର୍ତ୍ତମାନ ସୁଦ୍ଧା ଆପଣ କେତେ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କରି ଦେଇ ସାରିଲେଣି?
0: 2.0 ବର୍ତ୍ତମାନ ଏଇ ଯେଉଁଟାକୁ ଆମ 2025 ଲଞ୍ଚ ହେଇଛି, ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ମ୍ୟୁନିସିପାଲିଟି 175 ଜଣ ବେନିଫିସିଆରୀକୁ ସିଲେକ୍ସନ୍ କରିଛି। ସେ 175 ଜଣରୁ 72 ଜଣଙ୍କୁ ଆମେ ୱାର୍କ ଅର୍ଡର୍ ଅଲରେଡି ଦେଇସାରିଲୁଣୁ। ମୁଁ ଏତିକି କହିବି ଭବାନୀପାଟଣା ମ୍ୟୁନିସିପାଲିଟି ଅର୍ବନରେ ଯେତିକି ଭୂମିହୀନ ବାସହୀନ ଲୋକ ଅଛନ୍ତି, ଯଥାଶୀଘ୍ର ମ୍ୟୁନିସିପାଲିଟିରେ ଆମର ଗୋଟେ PMAY ସେକ୍ସନ୍ ଅଛି, ଆମର CLTC ଯେଉଁଥିରେ ଅଛନ୍ତି, ତାଙ୍କ ସହିତ ଆସି ଯୋଗାଯୋଗ କରନ୍ତୁ ଏବଂ ଘର ପାଇବା ପାଇଁ ଯଥାଶୀଘ୍ର ଚେଷ୍ଟା କରନ୍ତୁ।
2: ହଁ ଶ୍ରୋତା ବନ୍ଧୁ, ମଧ୍ୟବର୍ଗୀୟ ପରିବାରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 2024 December 17 ଆରମ୍ଭ କରାଯାଇଥିଲା। ଏଥିରେ ଅନେକ ଗରିବ, ମଧ୍ୟବର୍ଗୀୟ, ନିମ୍ନବର୍ଗୀୟ ଏବଂ ଅଳ୍ପ ସଂଖ୍ୟକ ଲୋକେ ଘରଟିଏ ତିଆରି କରିବା ପାଇଁ କିମ୍ବା ଘରଟିଏ କିଣିବା ପାଇଁ ସରକାରୀ ସହାୟତା ପାଇଛନ୍ତି ଏବଂ ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି, ନିଜର ଜୀବିକା ସହିତ ଜୀବନ ବିତାଉଛନ୍ତି। ଆସନ୍ତୁ ଆମେ ସଚେତନ ହେବା, ସରକାରୀ ଯୋଜନା ବିଷୟରେ ଜାଣିବା, ସରକାରୀ ଯୋଜନାର ଲାଭ ଉଠାଇବା, ନିଜେ ଉପାର୍ଜିତ ହୋଇ ଦେଶର ପ୍ରଗତିରେ ସହଯୋଗ କରିବା। ଆଜି ପାଇଁ ଏତିକି, ରହୁଛୁ, ନମସ୍କାର।
3: ଶୁଣିଲି ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଉପସ୍ଥାପନା ଏବଂ ପ୍ରଯୋଜନା ସଚିଦାନନ୍ଦ ମଲ୍ଲିକ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ବିସ୍ତୃତ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

0: କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ଆନ୍ଦୋଳନ କରୁଥିବା ଛାତ୍ର ପ୍ରତିନିଧିମାନଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।
1: ସରକାର କି ଓର ସେ ଯା କେ ଲିଏ ହମ ହର ସମୟ ତୈୟାର ହେ ସରକାର କେ ଦରୱାଜେ ଖୁଲେ ହେ ଦିସ ଇଜ ଅ ଷ୍ଟାଣ୍ଡିଂ ଇନଭିଟେସନ ଟୁ ଅଲ ଆର ୟୁଥ ଫ୍ରେଣ୍ଡସ ଆପ ଇସି ସମୟ ଭି କଭି ଭି ଚର୍ଚ୍ଚା କରନା ଚାହେ ଆପକି ସୁବିଧା ଅନୁସାର ହମ ଚର୍ଚ୍ଚା କେ ଲିଏ ତୈୟାର ହେ ପ୍ରତ୍ୟେକ ବିଷୟ କୁ ଲେକର ଆନ୍ଦୋଳନ କେ ବିଷୟ କୁ ଲେକର କେ ଅର ଉସକେ ସାଥ ସାଥ ଜୁଡେ ଅନ୍ୟ ବିଷୟ କୁ ଲେକର କେ ଭି ଚର୍ଚ୍ଚା କେ ଲିଏ ସରକାର ତୈୟାର ରହେଗି ଅର ଜିତନା ସମୟ ଚର୍ଚ୍ଚା କେ ଲିଏ ଲାଜିମ ହୋଗା ଉତନା ହମ ଦେନେ କୁ ଭି ତୈୟାର ହେ ଭି।
0: ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ଦର୍ଶନ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବାକୁ ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆସନ୍ତାକାଲି ନୀତି ବହୁଳତା ସତ୍ତ୍ୱେ ରଥତ୍ରୟ ଠିକ୍ ହିସାବରେ ପହଞ୍ଚିବ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଲାବେଳକୁ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇବେ ଏବଂ ତାପରେ ଶ୍ରୀନଗର ଆଗରେ ଲକ୍ଷ୍ମୀନାରାୟଣ ଭେଟ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ସବୁ ନୀତିକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରୁଛୁ।
0: ବାହୁଡ଼ା ଯାତ୍ରା ପାଇଁ ଆସନ୍ତାକାଲି ଭୋର 4ଟାରେ ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ ଅବକାଶ ସୂର୍ଯ୍ୟପୂଜା ଦରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମୂଳ ଫିଟା ଓ ଘୋଡ଼ା ଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡମାର୍କ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟରେ 5ଟି ଟ୍ରେଡମାର୍କକୁ ଅନୁମୋଦନ କରାଯାଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ନାମର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀ ଜଳବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ତାରିଖରେ ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଆଗାମୀ 2 ମାସ ମଧ୍ୟରେ ଜଳବିବାଦ ସମ୍ପର୍କରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସହଭାଗିତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭାଙ୍କ ଦ୍ୱାରା ସମର୍ଥିତ ରାଜ୍ୟର ଅର୍ଥବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରୁଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚକାଙ୍କ 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରହିଛି ବୋଲି

0: ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ଗତ 2 ବର୍ଷ ମଧ୍ୟରେ 3 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପପତି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ 2026-27 ଶିକ୍ଷାବର୍ଷରେ ଯୁକ୍ତ 2ରେ ନାମ ଲେଖାଇବା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ 46,570 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ 32,722 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହସ୍ତତନ୍ତ ଓ ବୟନଶିଳ୍ପର ସାମଗ୍ରିକ ବିକାଶ, ବୁଣାକାରଙ୍କର ଆୟ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦ ନିମନ୍ତେ ଅଧିକ ବଜାର ସୁବିଧା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସହ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଧିକାରୀମାନେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଜନଶୁଣାଣି କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ। ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ଶ୍ରମ ଏବଂ ପୁଲିସ୍ ବିଭାଗର ମିଳିତ ଉଦ୍ୟମରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଶ୍ରମ ଉପକମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗଦେଇ ଶିଶୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ, ସେମାନଙ୍କର ଉଦ୍ଧାର ଏବଂ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲାର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 300ରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧାମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ଏବଂ ଆସନ୍ତା ମାସ 21 ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ। ରଚନା ଏବଂ ଉପସ୍ଥାପନା ଡକ୍ଟର ସତ୍ୟରଞ୍ଜନ ପଟ୍ଟନାୟକ।

0: ଏବଂ ପ୍ରସାରଣ ଇତିହାସରେ ଆଜି ହେଉଛି ଏକ ସ୍ମରଣୀୟ ଦିବସ। 1927 ଜୁଲାଇ ମାସ 23 ତାରିଖରେ ତତ୍କାଳୀନ ବମ୍ବେଠାରେ ବେସରକାରୀ ସଂସ୍ଥା ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଆଇବିସି ଦ୍ୱାରା ଦେଶର ପ୍ରଥମ ବେତାର ପ୍ରସାରଣ ଆରମ୍ଭ କରାଯାଇଥିଲା। ଏହି ଐତିହାସିକ ଦିନଟିକୁ ସ୍ମରଣ କରି ଆଜି ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ତେବେ ସମୟକ୍ରମେ ଏହି ବେସରକାରୀ ସଂସ୍ଥାଟି ସରକାରଙ୍କ ନିୟନ୍ତ୍ରଣକୁ ଆସି ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ଭାବେ ପରିଚିତ ହେଲା। ପରବର୍ତ୍ତୀ ସମୟରେ ଟେଲିଭିଜନ ସେବା ଦୂରଦର୍ଶନ ସହିତ ଯୋଡ଼ି ହେବା ସହ ଏବେ ପ୍ରସାର ଭାରତୀ ଅଧୀନରେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରୁଛି। 1923 ଜୁନ୍ ମାସରେ ବମ୍ବେରୁ ରେଡିଓ କ୍ଲବର ପ୍ରଥମ ପ୍ରସାରଣ ସହିତ ଏ କ୍ଷେତ୍ରରେ ଭାରତର ଯାତ୍ରା ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ସହିତ ଦେଶରେ ସଂଗଠିତ ରେଡିଓ ପ୍ରସାରଣର ଅୟମାରମ୍ଭ ହୋଇଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିସ୍ତାର ଲାଭ କରିବା ସହିତ 1956 ଆକାଶବାଣୀ ଭାବରେ ଅଧିକ ପରିଚିତ ହୋଇଥିଲା। ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ଦେଶବ୍ୟାପୀ ପାଖାପାଖି 590 ଅଧିକ ଷ୍ଟେସନ ପରିଚାଳିତ ହେଉଛି। ଜନସଂଖ୍ୟାର ପ୍ରାୟ 98% ଲୋକଙ୍କ ପାଖରେ ଏହା ପହଞ୍ଚିପାରୁଛି। 23 ଭାଷା ଏବଂ ପାଖାପାଖି 146 ଉପଭାଷାରେ ଅଲ୍ ଇଣ୍ଡିଆ ରେଡିଓ ତା'ର କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ଦେଶର ବିକାଶରେ ପ୍ରସାରଣ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ସୂଚନା ପ୍ରସାରଣ ଓ ଏକତା ବୃଦ୍ଧିର ଏକ ଶକ୍ତିଶାଳୀ ମାଧ୍ୟମ ରହିଥିଲା। ସ୍ୱାଧୀନତା ପରେ ଏହା ସାକ୍ଷରତା, ସ୍ୱାସ୍ଥ୍ୟ ସଚେତନତା ଏବଂ କୃଷିଜ୍ଞାନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସହାୟକ ହେଉଛି। ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଏହା ଅଧିକ ଜନାଦୃତ ହୋଇପାରିଛି। ଏପରିକି ଅଲ୍ ଇଣ୍ଡିଆ ରେଡିଓର ବିଦେଶ ସେବା ବିଭାଗ ପକ୍ଷରୁ 100 ଅଧିକ ଦେଶରେ ପ୍ରସାରଣ ଜାରି ରହିଛି। ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱରକୁ ଏହା ପହଞ୍ଚାଇବା ସହିତ ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗ ରକ୍ଷା କରିପାରୁଛି। ପ୍ରଯୁକ୍ତି ବିଦ୍ୟା ବ୍ୟବହାର ମାଧ୍ୟମରେ ଏଫ୍ଏମ୍ ଚ୍ୟାନେଲ୍ଗୁଡ଼ିକର ପ୍ରଚଳନ ଏବଂ ଡିଜିଟାଲ୍ ଟ୍ରାନ୍ସମିଶନକୁ ପରିବର୍ତ୍ତନ ଆଧୁନିକୀକରଣ ପ୍ରତି ଆକାଶବାଣୀର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଅନ୍ୟ ପ୍ରକାରେ କହିଲେ, ଜାତୀୟ ପ୍ରସାରଣ ଦିବସ କେବଳ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ପ୍ରକାଶ କରେ ନାହିଁ, ବରଂ ଅନ୍ୟ ରାଷ୍ଟ୍ରରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୂଚନା ପ୍ରଦାନ, ଶିକ୍ଷା, ମନୋରଞ୍ଜନ ଏବଂ ଏକତ୍ରିତ କରିବା ପାଇଁ ଏକ ସ୍ଥାୟୀ ଶକ୍ତିଶାଳୀ ମାଧ୍ୟମକୁ ପ୍ରଦର୍ଶନ କରୁଛି। ଏପରିକି ଡିଜିଟାଲ୍ ଯୁଗରେ ଦେଶ ଅଗ୍ରଗତି କରିବା ସହିତ ସାର୍ବଜନୀନ ସେବା ପ୍ରସାରଣର ନୀତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ସ୍ୱାଧୀନତା ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବା ପ୍ରସାରଣ ସେବା ଇତିମଧ୍ୟରେ ବ୍ୟାପକ ବିବର୍ତ୍ତନ ଦେଇ ଗତି କରୁଛି। ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକ ଅଧିକ ଉଦାରୀକରଣ ଏବଂ ବିବିଧ ଦୃଶ୍ୟପଟ ସହ ପରିବର୍ତ୍ତିତ ହୋଇଚାଲିଛି। ଗ୍ରହଣ କରାଯାଉଥିବା ସଂସ୍କାରମୂଳକ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଉନ୍ନତି, ସାମାଜିକ ଆବଶ୍ୟକତା ଏବଂ ସ୍ୱାଧୀନ ଅଭିବ୍ୟକ୍ତିର ସାମ୍ବିଧାନିକ ଅଧିକାରକୁ ଏହା ପ୍ରତିଫଳନ କରୁଛି। ପରିବର୍ତ୍ତିତ ନିୟାମକ ଢାଞ୍ଚା, ନିରନ୍ତର ଭାବେ ଜନସ୍ୱାର୍ଥ, ଜାତୀୟ ସୁରକ୍ଷା ଏବଂ ବହୁବିଧ ପ୍ରସଙ୍ଗର ବର୍ଦ୍ଧିତ ଚାହିଦାକୁ ସନ୍ତୁଳିତ କରିବା ଲକ୍ଷ୍ୟ ନେଇ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଏହି ନୀତିଗୁଡ଼ିକ ସାମାଜିକ ଦାୟିତ୍ୱ ସହିତ ବାକ୍ ସ୍ୱାଧୀନତା ଏବଂ ନିୟନ୍ତ୍ରିତ ଇକୋସିଷ୍ଟମ୍ ସୃଷ୍ଟି କ୍ଷେତ୍ରରେ ବିକଶିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ପ୍ରସାରଣ ନୀତି ଏକ ସଶକ୍ତ ଭବିଷ୍ୟତକୁ ପରିଭାଷିତ କରିବା ନେଇ ଲକ୍ଷ୍ୟ ରଖିଛି। ପ୍ରସାରଣ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରେ ଡିଜିଟାଲ୍ ଇଣ୍ଡିଆ, ଭାରତ ନେଟ୍, ପ୍ରସାରଣ ଭିତ୍ତିଭୂମି ନେଟୱାର୍କ ବିକାଶ ଏବଂ ପ୍ରସାରଣର ସ୍ୱୟଂଚାଳିତକରଣ ଆଦି ଅନ୍ତର୍ଭୁକ୍ତ। ସମ୍ପ୍ରଦାୟ ଭିତ୍ତିକ ରେଡିଓ ଷ୍ଟେସନ ସ୍ଥାପନ ପାଇଁ ସରକାର ସହାୟତା ଯୋଜନା ପ୍ରଣୟନ କରିଛନ୍ତି। ଏହା ମାଧ୍ୟମରେ ଗତ 12 ମଧ୍ୟରେ ଗୋଷ୍ଠୀ ରେଡିଓ ଷ୍ଟେସନ ସଂଖ୍ୟା ପାଖାପାଖି 500କୁ ବୃଦ୍ଧି ପାଇଛି। ଏପରିକି ରେଡିଓ ପ୍ରସାରଣକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର ଏଫ୍ଏମ୍ ରେଡିଓ ଚ୍ୟାନେଲ୍ ଆବଣ୍ଟନ ପାଇଁ ଏକ ସ୍ୱଚ୍ଛ ଇ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ମାଧ୍ୟମରେ ଦେଶର 100% ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ କେବଳ ସ୍ମରଣର ଏକ ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସମ୍ମାନ ଦେବାର ଏକ ପ୍ରକୃଷ୍ଟ ଉଦାହରଣ। ଆସନ୍ତୁ ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତ ଅଂଶୀଦାର, କଳାକାର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଶ୍ରମକୁ ସମ୍ମାନ ପ୍ରଦର୍ଶନ କରିବା।
1: ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:01। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ।

ଆଜିର ପ୍ରସଙ୍ଗ ସୂଚନା ସଂସ୍କୃତି ଓ ଗଣତନ୍ତ୍ରର ପ୍ରତୀକ ଜାତୀୟ ପ୍ରସାରଣ ଦିବସ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର ଭାରତୀୟ ଗଣମାଧ୍ୟମ।

ବିଶ୍ୱର ସୃଷ୍ଟିକର୍ତ୍ତା ସୃଷ୍ଟି କରିଛନ୍ତି ଅତି ବିଚିତ୍ର ପାହାଡ଼ ପର୍ବତ ନଦୀ ଝରଣା ସମୁଦ୍ର ଏହାରି ଭିତରେ ଛୋଟ ଏକ କଣରେ ରହିଛି ଜନ୍ମମାଟି ଭଞ୍ଜଭୂମି।

କାଣ୍ଡେ ମୁର୍ମୁ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ରୂପାଇ ମାରଣ୍ଡି, ଭୀମଚରଣ ହେମ୍ରମ, ଗୁଲିଆ ହାଁସଦା, ତଳରାମ ମୁର୍ମୁ, ଭୀମ ହେମ୍ରମ, ଶାଙ୍ଖକୁମାର ହେମ୍ରମ, ଭାରତୀ ହେମ୍ରମ, ଫୁଲମଣି ବାସ୍କେ ଏବଂ ପିରୁ ହେମ୍ରମ। ଏହି ବିଶାଳ ସଂସାର ଭିତରେ ମା ବାପା ଜନ୍ମ ଦେଇଛନ୍ତି, ଲାଳନ ପାଳନ କରି ବଡ଼ କରିଛନ୍ତି, ଶେଷ ମୁହୂର୍ତ୍ତରେ କୁଆଡ଼େ ଛାଡ଼ି ଚାଲି ଯାଉଛନ୍ତି ବୋଲି ପିଲାଟି ମା ବାପାଙ୍କୁ ପଚାରିଛନ୍ତି।

ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନଙ୍କ ବିକ୍ଷୋଭ ଜାରି ରହିବା ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଆଜି ଦ୍ୱିତୀୟ

0: ମୁଲତବୀ ପରେ ଅପରାହ୍ନ 2ଟାରେ ଲୋକସଭା ସମ୍ମିଳିତ ହେବା ପରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ପୁଣି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଗୃହ ସୁପରିଚାଳନା ଲାଗି ବିରୋଧୀ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ, ଫଳରେ ଶ୍ରୀ ସାଇକିଆ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଲୋକସଭା ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଏକତ୍ର ହେବା ପରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ବିରୋଧୀ ଦଳ ଦ୍ୱାରା ନିର୍ଦ୍ଧାରିତ ସମୟରେ ସରକାର ଉଭୟ ସଦନରେ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ଜଣାଇସାରିଛନ୍ତି। ଶ୍ରୀ ରିଜିଜୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ଘଟଣାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି କହିସାରିଛନ୍ତି। ଶ୍ରୀ ରିଜିଜୁ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିଲାଗି ବିରୋଧୀ ଦଳଗୁଡ଼ିକୁ କେବେ ବିତର୍କ କରାଯିବ ତାହା ସ୍ଥିର କରିବା ଲାଗି କହିଥିଲେ। ଶ୍ରୀ ରିଜିଜୁ ଏଥିଲାଗି କୌଣସି ସର୍ତ୍ତ ନ ରଖିବା ଲାଗି କଂଗ୍ରେସକୁ ଆହ୍ୱାନ ଦେଇଥିଲେ।
1: अरे मांग चर्चा के दौरान में भी तो आप बोल बोल के मांग रख सकते हैं। आप जब बोलेंगे डिबेट में तो आपको जो कहना है वो आप कह सकते हैं, तो डिबेट को कैसे रोक सकते हैं आप? वो चर्चा को ही रोकना चाहते हैं।
0: ତେବେ ଶ୍ରୀ ରିଜିଜୁଙ୍କ ଆହ୍ୱାନ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ, ଫଳରେ ପୀଠାସୀନ ଅଧିକାରୀ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀମାନେ ହଟ୍ଟଗୋଳ ସୃଷ୍ଟି କରିବା ଆରମ୍ଭ କରିଦେଇଥିଲେ। ତେବେ ପ୍ରଶ୍ନକାଳରେ ଅନ୍ୟ କୌଣସି ପ୍ରସଙ୍ଗରେ ଉପସ୍ଥାପନ କରିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ସରକାର ବିରୋଧୀ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ପୂର୍ବରୁ ଜଣାଇସାରିଛନ୍ତି।
2: ସଦନ ହର ମୁଦ୍ଦେ ପର ଚର୍ଚ୍ଚା କରନେ କୋ ତୈୟାର ହେ। ଆପ ପ୍ରଶ୍ନକାଳ କେ ବାଦ ଆଇଏ, ଜିସ ନିୟମୋ କେ ତହତ ଭି ଆପ ଚର୍ଚ୍ଚା କରନା ଚାହତେ ହେ, ସବ ଦଳୋଁ କେ ସାଥ ବୈଠ କର ହମ ଚର୍ଚ୍ଚା କରନେ କେ ଲିଏ ସରକାର ସେ ଭି ବାତ କରେଙ୍ଗେ, ସରକାର ଭି ଚର୍ଚ୍ଚା କରନେ କୋ ତୈୟାର ହେ।
0: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଅପରାହ୍ନ 3ଟାରେ ତୃତୀୟ ଥର ମୁଲତବୀ ପରେ ଗୃହ ବସିବା କ୍ଷଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ କଂଗ୍ରେସ ନିଟ୍ ଘଟଣାରେ କେବଳ ବିକ୍ଷୋଭ ପ୍ରଦର୍ଶନ କରୁଛି କିନ୍ତୁ ଆଲୋଚନା ଚାହୁଁନାହିଁ। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା, ଫଳରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ଅପରାହ୍ନ 2ଟାରେ ଗୃହ ପୁନର୍ବାର ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ବିରୋଧୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ତେବେ ଗୃହରେ କ୍ରମାଗତ ହଟ୍ଟଗୋଳ ନେଇ କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜଗତ ପ୍ରକାଶ ନଡ୍ଡା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରବଳ ବର୍ଷା ଏବଂ ତତ୍ଜନିତ ବିପର୍ଯ୍ୟୟ ଯୋଗୁଁ ଆସାମ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, କେରଳମ୍, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହୋଇଥିବା ମୃତ୍ୟୁ ନେଇ ଶୋକ ପ୍ରକାଶ କରିଥିଲେ। ଶ୍ରୀ ରାଧାକୃଷ୍ଣନ କହିଥିଲେ ଏହି ବର୍ଷା ଓ ବନ୍ୟାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଡକ୍ଟର ସିଂହ କହିଛନ୍ତି ଗତ 24 ଘଣ୍ଟା ମଧ୍ୟରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ଆଲୋଚନା ଲାଗି 4ଟି ପ୍ରସ୍ତାବ ଦିଆଯାଇଛି। ଆଲୋଚନା ସମୟରେ ସେ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି।
3: सरकार की ओर से चर्चा के लिए हम हर समय तैयार हैं। सरकार के दरवाजे खुले हैं। दिस इज अ स्टैंडिंग इन्विटेशन टू ऑल आवर यूथ फ्रेंड्स। आप इसी समय भी कभी भी चर्चा करना चाहे, आपकी सुविधा अनुसार हम चर्चा के लिए तैयार हैं। प्रत्येक विषय को लेकर, आंदोलन के विषय को लेकर के और उसके साथ साथ जुड़े अन्य विषयों को लेकर के भी चर्चा के लिए सरकार तैयार रहेगी और जितना समय चर्चा के लिए लाजिम होगा उतना हम देने को भी तैयार है। वी
0: आपण माने संवाद सुनुछंती आकाशवाणी रु। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2ଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋମାନିଆର ବୁଖାରେଷ୍ଟରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୁସୋର ଡେନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ଆଜି ରୋମାନିଆ ରାଷ୍ଟ୍ରପତି ରାତ୍ରଭୋଜି ଆୟୋଜନ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ

0: ମାନ୍ୟ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରମୁଖ କ୍ଷେତ୍ର ସମେତ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି, ଶିକ୍ଷା, ବିଜ୍ଞାନ ଓ ନବସୃଜନ ଆଦି କ୍ଷେତ୍ରରେ ସମ୍ପର୍କ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ସମାଧାନ ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରିଛି। ବିଶେଷକରି ଆନ୍ତର୍ଜାତିକ ଜଳମାର୍ଗକୁ ନିରାପଦ ଏବଂ ପ୍ରତିବନ୍ଧକ ମୁକ୍ତ ରଖିବା ଉପରେ ଭାରତ ଗୁରୁତ୍ୱ ଦେଇଛି। ମାନିଲାଠାରେ 21ତମ ପୂର୍ବ ଏସୀୟ ସମ୍ମିଳନୀକୁ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ସାମୁଦ୍ରିକ ଜଳମାର୍ଗରେ ଜାହାଜ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କୌଣସି ପ୍ରକାର କ୍ଷମଣୀୟ ନୁହେଁ। ସେ କହିଛନ୍ତି, ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି, ତେବେ ଭାରତ ଆଞ୍ଚଳିକ ସ୍ଥିରତା ଏବଂ ମୁକ୍ତ ଓ ବିକଶିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ଶ୍ରୀ ଜୟଶଙ୍କର କହିଛନ୍ତି, ମ୍ୟାମାରରେ ଉପୁଜିଥିବା ସମସ୍ୟାର ରାଜନୈତିକ ସମାଧାନକୁ ଭାରତ ସମର୍ଥନ କରୁଛି। ଚଳିତ ବର୍ଷ ଭାରତ 2 ସ୍ୱତନ୍ତ୍ର ପୂର୍ବ ଏସୀୟ ସମ୍ମିଳନୀ ଆୟୋଜନ କରୁଛି। କୋଚିଠାରେ 7ମ ସାମୁଦ୍ରିକ ସୁରକ୍ଷା ସହଯୋଗ ସମ୍ମିଳନୀ ଓ ଲୋଥାଲଠାରେ ସାମୁଦ୍ରିକ ଐତିହ୍ୟ ପର୍ବ ପାଳନ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। 4 ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସରକାର ଏବଂ ସିକିମ୍ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ଥିଲେ। ତେବେ ଏହି ଘଟଣାର କାରଣ ଜାଣିବା ଲାଗି ସିକିମ୍ ସରକାରଙ୍କ ପକ୍ଷରୁ ଏକ 4 ତଦନ୍ତକାରୀ ଦଳ ଗଠନ କରାଯାଇଛି। ଆସନ୍ତା 15 ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ସିକିମ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି, ଗତ 90 ବର୍ଷରେ ପ୍ରସାରଣ ବ୍ୟବସ୍ଥାରେ ରେଡିଓରୁ ଟିଭି ଏବଂ ବର୍ତ୍ତମାନ ଡିଜିଟାଲ ପ୍ରସାରଣରେ ପହଞ୍ଚିଛି। ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ଦ୍ୱିବେଦୀ କହିଛନ୍ତି, ପ୍ରସାର ଭାରତୀ ଭାରତ ଏବଂ ଭାରତ ବାହାରେ ଥିବା ଶ୍ରୋତାମାନଙ୍କ ଲାଗି ମନୋରଞ୍ଜନ, ସୂଚନା ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରି ଚାଲିଛି। ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ସ ସମ୍ପର୍କରେ ଶ୍ରୀ ଦ୍ୱିବେଦୀ କହିଛନ୍ତି, 1.1 କୋଟିରୁ ଅଧିକ ଲୋକ ଏହି ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରସାର ଭାରତୀ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶ୍ରୋତା ଏବଂ ଦର୍ଶକମାନଙ୍କ ଲାଗି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।
1: ଆଜ ସେ 99 ସାଲ ପହେଲେ ପହଲି ବାର ଏକ ଅର୍ଗାନାଇଜ୍ଡ ରେଡିଓ ବ୍ରଡକାଷ୍ଟ ଭାରତ ମେ କିଆ ଗୟା ଜିସେ ହମ ମୁମ୍ବାଇ କେ ନାମ ସେ ଜାନତେ ହୈଁ ଔର ୟେ ଦିନ ହମାରେ ଲିଏ ଏକ ମୌକା ହୈ ଉସ ଦିନ କୋ ୟାଦ କରନେ କା ସ୍ମରଣ କରନେ କା ଔର ସାଥ ହି ସାଥ ପ୍ରସାର ଭାରତୀ କି ତରଫ ସେ ଅପନେ ଆପ କୋ ରାଷ୍ଟ୍ର କେ ପ୍ରତି ଔର ହମାରେ ଶ୍ରୋତାଓଁ ଔର ଦର୍ଶକୋଁ କେ ପ୍ରତି ଅପନେ ମେହନତ କୋ ଅପନେ ଏଫର୍ଟସ କୋ ଦୁବାରା ଡେଡିକେଟ।
0: ମାନବାଧିକାରକୁ ସମ୍ମାନ ଦେଇ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ନିରାପଦ, ସମାବେଶୀ ଏବଂ ସମତୁଲ୍ୟ କ୍ରୀଡ଼ା ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କ୍ରୀଡ଼ା ପରିଚାଳନା, କ୍ରୀଡ଼ାବିତ୍ଙ୍କ କଲ୍ୟାଣ ଏବଂ ପ୍ରତିଷ୍ଠାନଗତ ସାମର୍ଥ୍ୟ ବୃଦ୍ଧି ଦିଗରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଖେଲୋ ଇଣ୍ଡିଆ ଭଳି ଯୋଜନାର ଅବତାରଣା କରି ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ଏବଂ ଆଣ୍ଟି ଡୋପିଙ୍ଗ୍ ଢାଞ୍ଚା ବିଷୟରେ କହିଛନ୍ତି। ସେ କହିଛନ୍ତି, ତୃଣମୂଳ ସ୍ତରରୁ କ୍ରୀଡ଼ା ନିପୁଣତାର ବିକାଶ କରିବା ଏବଂ ମହିଳାମାନଙ୍କ କ୍ରୀଡ଼ାରେ ଯୋଗଦାନକୁ ଆହୁରି ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏଥିରେ 10 କ୍ରୀଡ଼ାରେ 74 ଦେଶର ଖେଳାଳିମାନେ ଭାଗ ନେଉଛନ୍ତି। ପୁରୁଷ କ୍ରିକେଟ୍ରେ ଆଜି ହରାରେଠାରେ ଜାରି ରହିଥିବା T20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ ସ୍କୋର କରିଛି। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁବୋଧ ମେହେର, ଉପସ୍ଥାପନା ସତ୍ୟବ୍ରତ ବେହୁରା।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ

0: ଜାତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ ନୂଆ ଆଇନ ବିଭିଜି ରାମଜୀରେ 100 ଦିନ ପରିବର୍ତ୍ତେ 125 ଦିନର ରୋଜଗାର, 15 ଦିନ ମଧ୍ୟରେ କାମ ନ ମିଳିଲେ ବେକାରୀ ଭତ୍ତା, ସାପ୍ତାହିକ ମଜୁରୀ ଏବଂ ବିଳମ୍ବ ହେଲେ କ୍ଷତିପୂରଣର ବ୍ୟବସ୍ଥା ରହିଛି। ବଲାଙ୍ଗୀରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏହାର ଶୁଭାରମ୍ଭ କରି କହିଛନ୍ତି,
1: ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଯେଉଁ ଲଞ୍ଚିଂ ପ୍ରୋଗ୍ରାମଟା ଆମେ କରିଥିଲୁ, ଏଇ ଭିତରେ ପବ୍ଲିକ୍ ରିପ୍ରେଜେଣ୍ଟେଟିଭ ଅଲ୍ ବ୍ଲକ୍ ଲେଭେଲ ଅଫିସିଆଲ CDO ଜିଲ୍ଲା ପରିଷଦ DFO ଲାଇନ୍ ଡିପାର୍ଟମେଣ୍ଟ ଅଫିସର ସମସ୍ତେ ପ୍ରେଜେଣ୍ଟ ଥିଲେ। ତ ଏହାଦ୍ୱାରା ଆଜି ଆମ ଜିଲ୍ଲାରେ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ଷ୍ଟାର୍ଟ ହେବ। ଏଇ ଭିତରେ 4 ମେନ୍ କ୍ୟାଟାଗରିଜ୍ ରହୁଛି, ଆଉ ଟୋଟାଲ 318 ନମ୍ବର ଅଫ୍ ପ୍ରୋଜେକ୍ଟସରେ ଲିଷ୍ଟ ଅଛି। ସେଇ 4 କ୍ୟାଟାଗରି ଭିତରେ ଆମର ଫାର୍ଷ୍ଟ ରହୁଛି ଯେଉଁ କ୍ଲାଇମେଟ୍ ରିଜିଲିଏନ୍ସ ଗୋଟେ ରହୁଛି, ତାପରେ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଗୋଟେ ରହୁଛି, ୱାଟର ସେକ୍ୟୁରିଟି ରହୁଛି, ଆଉ ରୁରାଲ ଇନଫ୍ରାଷ୍ଟ୍ରକ୍ଚର। ତ ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସ୍କିମ୍ଟା। ଆମେ ସମସ୍ତେ ଜାଣୁଛୁ ଆମ ଜିଲ୍ଲାରେ ମାଇଗ୍ରେସନ୍ ପ୍ରୋନ୍ ବ୍ଲକ୍ସ ବି ଅଛି, ତ ସେଇଠି ଲାଇଭଲିହୁଡ଼ରେ କେମିତି ପ୍ରୋଭିଜନ୍ ହେବ ସେଇଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏହାର ନେକ୍ସଟ ଫିଚର ରହୁଛି AI ବେସ୍ଡ ପ୍ଲାନିଂଟା ବି ହେଉଛି, ଜିଓ ସ୍ପେସିଆଲ ମତଲବ ଆମର ଯେଉଁ ଲୋକାଲ ଲ୍ୟାଣ୍ଡଫର୍ମସ ଅଛି ୟା ଲୋକାଲ କ୍ଲାଇମେଟ୍ ୱେଦର, ତାକୁ ସବୁକୁ ଏଇ ଭିତରେ ଇନକ୍ଲୁଡ଼ କରାହେଇଛି। ଆଉ ପାର୍ଟିସିପେଟରି ଆପ୍ରୋଚରେ ଏ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ହେବ, ଷ୍ଟାର୍ଟିଂ ଫ୍ରମ୍ ଗ୍ରାମ ପଞ୍ଚାୟତ ଲେଭେଲ ଟୁ ଅପ୍ ଟୁ ନ୍ୟାସନାଲ ଲେଭେଲ। ଏଇଟା ଗୋଟେ ଆମର ସବୁବେଳେ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଆପ୍ରୋଚଟା ଆମେ କରୁଛୁ।
0: ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ବ୍ୟାପକ ସମାଗମ ହୋଇଥିଲା। ରଥଯାତ୍ରା ପାଇଁ ସୂଚନା କେନ୍ଦ୍ର, ସିଧା ପ୍ରସାରଣ ଓ ଜରୁରୀ ସହାୟତାର ବ୍ୟବସ୍ଥା କରାଯାଇଥିଲା ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ କହିଛନ୍ତି।
2: ଅତ୍ୟନ୍ତ ମହା ଆଡମ୍ବର ପରମ୍ପରା ନୀତିକ୍ରାନ୍ତି ଓ ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ରଥଯାତ୍ରାକୁ ନେଇ ସମଗ୍ର ଜିଲ୍ଲା ଏବେ ଉତ୍ସବ ମୁଖର ଓ ଆଧ୍ୟାତ୍ମିକତାମୟ ହୋଇ ଉଠିଛି। ଭୋର ସକାଳୁ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ବ୍ରାହ୍ମଣ ଓ ପୂଜକମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା, ମଙ୍ଗଳ ଆରତୀ, ମଞ୍ଜନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ପ୍ରଭୁଙ୍କ ନିକଟରେ ସ୍ୱର୍ଗିଷ୍ଟ ଖେଚୁଡ଼ି ଭୋଗ ସମର୍ପଣ କରାଯାଇଥିଲା। ଏହାପରେ ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ, କାହାଳି ଓ ଶଙ୍ଖନାଦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ହୃଦୟସ୍ପର୍ଶୀ ପହଣି ବିଜେ ନୀତି ସମ୍ପନ୍ନ ହୋଇଥିଲା। ଜନସାଧାରଣଙ୍କ ସୁବିଧା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ସମ୍ଭାଳିବା ପାଇଁ ପୋଲିସ ବଳ ମୁତୟନ କରାଯାଇଥିଲା।
0: ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଶିଶୁ ପୋଷଣ, ଆଧୁନିକ ଶିକ୍ଷା ଓ ପୋଷଣ ନିରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,
3: ଆମେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବହୁତ ଗୁରୁତ୍ୱ ଦେଇଛୁ ଏବଂ ଆଗରୁ ପୋଷଣ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ତାପରେ ଗୋଟେ ସକ୍ଷମ ଅଙ୍ଗନବାଡ଼ିର ପରିକଳ୍ପନା କରାହେଇଛି, ଯେଉଁଥିରେ କି ଆଉ ଟିକେ ପିଲାମାନଙ୍କୁ ଖେଳନା କଥା ହଉ, ଖାଇବା କଥା ହଉ, ଶୁଦ୍ଧ ପାନୀୟ ଜଳ ଦେବା କଥା ହଉ, ପୋଷଣ ବାଟିକା ଗୋଟେ ତିଆରି କରାହେବ, ଯେଉଁଥିରେ କି କଦଳୀ ଗଛ ଥିବ, ଆମ୍ବ ଗଛ ଥିବ, ପିଲାମାନଙ୍କୁ ଆଉ ଟିକେ ଭଲ ପରିବେଶ ଦିଆହେବ, ସେଥିପାଇଁ ଗୋଟେ ସୁବ୍ୟବସ୍ଥା କରାହେଇଛି। ଆଉ ସରକାରଙ୍କ ତରଫରୁ ଗୋଟେ ଏବେ ଅଙ୍ଗନବାଡ଼ି ଦିଦିମାନଙ୍କୁ ନୂଆ ମୋବାଇଲ ମଧ୍ୟ ଦିଆହେଇଛି, ମାଲ ନ୍ୟୁଟ୍ରିସନର ଇସ୍ୟୁକୁ ପୋଷଣକୁ ତାକୁ ଟ୍ରେକିଂ କରାଯାଇପାରିବ, କେଉଁଭଳିଆ ଖାଦ୍ୟ ଦିଆଯାଉଛି ଏବଂ ଆଗାମୀ ଦିନରେ ଗୋଟେ ସୁସ୍ଥ ଓଡ଼ିଶା ଗଠନ କରିବା ପାଇଁ, ବିକଶିତ ଭାରତ ଗଠନ କରିବା ପାଇଁ ଆମର ପିଲାମାନଙ୍କୁ ମାନେ ଅଙ୍ଗନବାଡ଼ିକୁ ଆସୁଛନ୍ତି ତାଙ୍କୁ ଆମେ ସୁସ୍ଥ କରିବା।
0: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀରରେ ପୋଲିସ ଅଧିକାରୀମାନଙ୍କୁ ଶପଥପାଠ କରାଯାଇଛି। ପଶ୍ଚିମାଞ୍ଚଳ IG ହିମାଂଶୁ ଲାଲ କହିଛନ୍ତି, ଆଗାମୀ 3 ମଧ୍ୟରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ଜବତ ହୋଇଥିବା ପ୍ରାୟ 120 ଟଙ୍କାର ଗଞ୍ଜେଇ ମଧ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ ପ୍ରାୟ 20 କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଧୁନିକ ଯାତ୍ରୀ ସୁବିଧା ସହ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି ଓ ରେଳ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ପାଟନାଗଡ଼ରେ ରାଜ୍ୟସ୍ତରୀୟ ତାଳ ତୈଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ତାଳ ତୈଳ ଚାଷ ବୃଦ୍ଧି ଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ବିଦେଶରୁ ତୈଳ ଆମଦାନୀ ହ୍ରାସ ପାଇବ ବୋଲି କହିଛନ୍ତି। ଲୁଇସିଂହାରେ ଏକ ପେଡ୍ ମାୟକେନାମ ଏବଂ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ସିଂହାଣିମୁଣ୍ଡା ରାଜସ୍ୱ ମେଳାରେ 90 ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଓ 20 ଘରଡିଓ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ।
4: ଜିଲ୍ଲା ହାଲଚାଲରେ ଶୁଣିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କୃଷି ସଂସାର ଶୁଣିପାରିବେ।
5: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ବ୍ୟାଣ୍ଡରେ 102।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବୁଝିଲା ନା, ଏଇ ଯୋଉ ରକ୍ତ କଥା ଆସୁଛି, ଏ ରକ୍ତ ଭଗବାନ ହିଁ ସୃଷ୍ଟି କରିଛନ୍ତି, କେହି ତାକୁ ଆଉ ସୃଷ୍ଟି କରିପାରୁନି।
0: ଉପାୟରେ ରକ୍ତ ତିଆରି କରାଯାଇ ପାରିବ ନାହିଁ,
1: ତାର ବିକଳ୍ପ ବ୍ୟବସ୍ଥା ବି
0: ନାହିଁ। ତେଣୁ ଆମେ ତ ବହୁତ ଥର କାର୍ଯ୍ୟକ୍ରମ କରିଛୁ, ରକ୍ତ ଦବାଟା କେତେ ପୂର୍ଣ୍ଣ, ଏବଂ ରକ୍ତ ଦେଲେ ଆମେ ନିଜେ ବି ସୁସ୍ଥ ରହିବୁ, ତା ସହିତ ଆମର ଦେହଟା ଠିକ ଅଛି ବୋଲି ଜାଣିପାରୁ। ଆଉ ରକ୍ତ ଦବାର ବିଭିନ୍ନ ସୁବିଧା ଆମର ମଧ୍ୟ ଆମେ ବିଭିନ୍ନ କାର୍ଯ୍ୟକ୍ରମରେ କହିଛୁ, ଏବଂ ଡାକ୍ତରମାନଙ୍କୁ ମଧ୍ୟ ଡାକିକି କରିଛୁ। ରକ୍ତ ପୁଣି ଯୋଉ ରୋଗୀମାନଙ୍କୁ ଦିଆହଉଛି ବହୁତ ଏମର୍ଜେନ୍ସି ସମୟରେ, ଦୁର୍ଘଟଣାରେ ପଡୁଥିବା ପୀଡିତମାନଙ୍କୁ ବା ପୀଡିତମାନଙ୍କୁ, ତା ସହିତ ମା ମାନଙ୍କୁ, ଗର୍ଭବତୀ ମା ମାନଙ୍କୁ, ଆଉ ଯୋଉମାନଙ୍କର ରକ୍ତହୀନତା ଅଛି ସେମାନଙ୍କୁ, ଏବଂ ବିଭିନ୍ନ ସମୟରେ ବିଭିନ୍ନ ରୋଗୀକୁ ଦିଆହୁଏ, ଏବଂ ଅନେକ ସମୟରେ ଅସୁବିଧା ମଧ୍ୟ ହୁଏ। ତେବେ ଆଗ ଅପେକ୍ଷା ଅବସ୍ଥା ସୁଧୁରିଲାଣି, ଆମର ପ୍ରାୟ କହିବାକୁ ଗଲେ ଲୋକ ସଚେତନତା ବୃଦ୍ଧି ହେଲାଣି। କହିବାକୁ ଗଲେ ଗୋଟେ ଦୁଇଟା ଶ୍ରେଣୀର ଲୋକମାନେ ବିଲକୁଲ ଦଉନଥିଲେ, ଶିକ୍ଷାର ଅଭାବ ଥିଲା, ସଚେତନତାର ଅଭାବ ଥିଲା, ଲୋକ ଜାଣିପାରୁନଥିଲେ ଯେ କଣ ସୁବିଧା ଅଛି, କଣ ବେନିଫିଟ, କଣ ଲାଭ, କଣ ରକ୍ତ ଦେଲେ। ଏପଟେ ତ ଗୋଟେ ଧର୍ମ କରିବେ, କିନ୍ତୁ ତା ସହିତ ଲାଭ କଣ ସେମାନେ ଜାଣୁନଥିଲେ। ହଉ, ଆମ ବାରିପଦାର ଯିଏ ବ୍ଲଡ ବ୍ୟାଙ୍କର ଅଧିକାରୀ ସେ ସାର୍ଙ୍କୁ ଡାକିଛୁ। ସାର୍ ନମସ୍କାର।
2: ନମସ୍କାର।
3: ନମସ୍କାର।
0: ସାର୍ଙ୍କ ନାଁ ହେଲା ଡକ୍ଟର
2: ସୌମ୍ୟରଞ୍ଜନ ନାୟକ।
0: ସୌମ୍ୟରଞ୍ଜନ ନାୟକ ସାର୍, ଆପଣ ସାର୍ ବାରିପଦାକୁ କେବେ ଆସିଲେଣି?
2: ମୁଁ MBBS ସରିଲା ପରେ 2020 ଜଏନ୍ କଲି ସାର୍, ବ୍ଲଡ୍ ବ୍ୟାଙ୍କ ଅଫିସର ହେଇକି ପୋଷ୍ଟ ଜଏନ୍ କରିଛି।
0: ଏବେ 2020ରୁ 6 ବର୍ଷ ହେଲାଣି କନଷ୍ଟାଣ୍ଟଲି କାମ କରୁଛି। 6 ବର୍ଷ ଭିତରେ କଣ, ଏଇ ଯୋଉ ଆମର ତ ଏ ବର୍ଷର ଥେମ୍ ସମ୍ପର୍କ କଥା ହବା, କିନ୍ତୁ 6 ବର୍ଷ ଭିତରେ ଆପଣ କିସ ସାର୍ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି? ଆମର ଲୋକମାନଙ୍କର ଯୋଉ ଥିଲା ଆଟିଚ୍ୟୁଡ୍ ବା ଲୋକମାନଙ୍କର ମନୋଭାବ ଯାହା ଥିଲା, ରକ୍ତ ଦବାକୁ ହଉ ବା ନବାକୁ ହଉ, ଏ ଭିତରେ କଣ ପରିବର୍ତ୍ତନ ସାର୍ ଆପଣ ଲକ୍ଷ୍ୟ କଲେଣି?
2: ନାଇଁ, ବହୁତଟା ଆୱେର୍ନେସ୍ ଆସିଛି। ଯେତେବେଳେ ମୁଁ 2020 ଜଏନ୍ କରିଥିଲି ସେତେବେଳେ ଆମର ଆନୁଆଲ୍ ବ୍ଲଡ୍ କଲେକ୍ସନ ସେଇ ବର୍ଷ ହେଇଥିଲା ଏରାଉଣ୍ଡ 7,500
0: ସାର୍,
2: କିନ୍ତୁ 2025 ଯେତେବେଳେ ଆମେ ୱାଇଣ୍ଡ ଅପ୍ କଲୁ ଲାଷ୍ଟକୁ 15,350 ୟୁନିଟ୍ ଆମେ କଲେକ୍ସନ କରୁଛୁ
0: ସାର୍,
2: ମାନେ ଡବଲ।
0: ଆଜ୍ଞା।
2: ଯେତେବେଳେ 7,500 ବ୍ଲଡ୍ କଲେକ୍ସନ ହେଉଥିଲା ସେତେବେଳେ 2,000-3,000 ଆପଣଙ୍କର ଭଲ୍ୟୁଣ୍ଟାରୀ ଡୋନର ମାନେ ସ୍ୱେଚ୍ଛାକୃତ ଭାବେ ଲୋକ ଆସି ଯୋଉମାନେ ରକ୍ତ ଦିଅନ୍ତି କ୍ୟାମ୍ପରୁ ହଉ ବା ବ୍ଲଡ୍ ବ୍ୟାଙ୍କ ଡାଇରେକ୍ଟ ଆସି ଦିଅନ୍ତୁ, 2,000-3,000 ହଉଥିଲେ।
0: ଆଜ୍ଞା।
2: କିନ୍ତୁ ଆର ବର୍ଷ 7,500 ଲୋକ ଦେଇଛନ୍ତି। ତେଣୁ ଯୋଉଟା ଆମେ କହିବା କି 3,000 ଲୋକ ଯେତେବେଳେ ଇଚ୍ଛା କରୁଥିଲେ ରକ୍ତ ଦେବା ପାଇଁ ସ୍ୱେଚ୍ଛାକୃତ ଭାବେ, ଯୋଉଟାକି 6 ବର୍ଷରେ ତାକୁ ଆମେ 7,500 ପହଞ୍ଚେଇ ପାରିଛୁ। ତେଣୁ ରକ୍ତର ଡିମାଣ୍ଡ ତ ବଢି ବଢି ଚାଲିଛି, ସେଇ ଅନୁସାରେ ଆୱେର୍ନେସ୍ ବି ବଢିଛି, ଆଉ ଲୋକ ସ୍ୱେଚ୍ଛାକୃତ ଭାବେ ଟିକେ ଦେବାକୁ ବି ଆସୁଛନ୍ତି ବର୍ତ୍ତମାନ,
0: ଆଗ୍ରହ ପ୍ରକାଶ
2: କରୁଛନ୍ତି।
0: ଆଉ ଆଗରୁ ଯେମିତି ଭୟ ଭ୍ରାନ୍ତି ଥିଲା ସେତେଟା ନାହିଁ,
2: ଅଛି, ପୁରା ତ କଟିଯାଇନି, କିନ୍ତୁ କିଛି ଲୋକ ଆଗେଇ ଆସିଛନ୍ତି, କିଛି ଲୋକ ଏବେ ବି ସେଇ ଭୟରେ ଅଛନ୍ତି କି ଆମେ ରକ୍ତ ଦବାନି କାହିଁକି ଦବା। ଆଉ ମେନଲି ସମସ୍ତଙ୍କୁ ମୁଁ ଯେତିକି ମୋର ଏକ୍ସପିରିଏନ୍ସରୁ ମୁଁ ଦେଖିଲି ଲୋକଙ୍କର ଦୁଇଟା ଜିନିଷ, ଗୋଟେ ହେଲା କି ଆମେ ତ ବ୍ଲଡ୍ ବ୍ୟାଙ୍କରେ ରକ୍ତ ଅଛି, ନଇଯିବା ରକ୍ତ ଆମେ କାହିଁ ରକ୍ତ ଦବା,
0: ଯେ ବ୍ୟାଙ୍କରେ କୋଉଠୁ ସୃଷ୍ଟି ହବ ସେଟା ବୁଝିପାରୁନି।
2: ଆଉ ତ ମୁଁ ଜଣଙ୍କୁ ଥରେ ବୁଝେଇଥିଲି, ମୁଁ କହିଲି କି ଆପଣ SBI ଗୋଟେ ଏତେ ବଡ ବ୍ୟାଙ୍କ, କୋଟି କୋଟି ଟଙ୍କା ଅଛି, ଆପଣ ଯାଆନ୍ତୁ ଆପଣ କହିବେ କି ଆଜ୍ଞା ଟଙ୍କାଟେ ଦିଅନ୍ତୁ, ଦେବେ କି? ଆପଣ ଯେତେ ଟଙ୍କା ଗଚ୍ଛିତ ରଖିଥିବେ ଆପଣ ସେଇଠୁ ପଇସାଟା ପାଇବେ। ସେମିତିକା ଯଦି ବ୍ଲଡ୍ ବ୍ୟାଙ୍କକୁ ଆସିଛନ୍ତି ଆପଣ କେତେ ଗଚ୍ଛିତ ରଖିଛନ୍ତି?
0: ଆଜ୍ଞା।
2: ଯଦି ଗଚ୍ଛିତ ରଖିଛନ୍ତି ତାହେଲେ ଆମେ ଦେଇପାରିବୁ, ଯଦି ରଖିନାହାନ୍ତି ଦେଇପାରିବୁନି।
0: ସ୍ୱେଚ୍ଛା ସେବି ହିସାବରେ ଯଦି ବି ଆପଣ ଦେଇଛନ୍ତି ବା କୋଉଠି ଡୋନେସନ କ୍ୟାମ୍ପ ବ୍ଲଡ୍ ଡୋନେସନ କ୍ୟାମ୍ପ ବି ହୁଏ ସେଠି ଦେଇଥିବେ, ତାହେଲେ ଆପଣ ମାନେ ତାଙ୍କୁ ଗୋଟେ ସାର୍ଟିଫିକେଟ୍ ଦିଅନ୍ତି ପ୍ରାୟ ଦାତାମାନଙ୍କୁ, ତା ସହିତ ଗୋଟେ ଛୋଟ ଆଇ କାର୍ଡ ଦିଆଯାଏ, ବିଭିନ୍ନ ରକମ

0: ବ୍ୟବସ୍ଥା ଅଛି ଏବଂ ସେଟା ବି ପ୍ରମାଣପତ୍ର ହିସାବରେ ସେମାନେ ଦେଖେଇ ପାରିବେ ଯେତେବେଳେ ତାଙ୍କର ଦରକାର ହେବ। ତା ବାଦ ସେମାନେ ମୌଖିକ ଭାବରେ କହିଲେ ବି ଆପଣମାନଙ୍କର ଯୋଉ ରେକର୍ଡ ଅଛି ସେ ରେକର୍ଡ ଦେଖିଲେ ଜଣା ପଡିଯିବ। କମ୍ପ୍ୟୁଟର ତ ଅଛି ଆଉ କ'ଣ
1: ଡାଟା ଯୋଉମାନେ ଆପଣଙ୍କର କ୍ୟାମ୍ପ କରୁଛନ୍ତି ଆପଣଙ୍କର ମୁଁ କହି ରଖେ ଯୋଉମାନେ ସପୋଜ ଆଜି ଗୋଟେ କ୍ୟାମ୍ପ ହେଲା ଜଣେ ଅର୍ଗାନାଇଜର କରିଛନ୍ତି 50 କଲେକ୍ସନ ହେଲା ଡୋନର ଦେଲେ ବ୍ଲଡ ତ ତାଙ୍କୁ ଆମେ ପ୍ରତି 10 ଡୋନର ପାଇଁ ଗୋଟେ କୁପନ ଦଉ ତ 50 ଡୋନର ପାଇଁ ତାଙ୍କୁ 5 କୁପନ ଦିଆହେଲା ତ ତାଙ୍କର ଯେତେବେଳେ ଦରକାର ହବ କୌଣସି ଲୋକର ଅସୁବିଧା ଅଛି କେହି ନାହାନ୍ତି ବ୍ଲଡ ତାଙ୍କ ପାଇଁ ଦବା ପାଇଁ ତ ସେ କୁପନ ଦେଖେଇଲେ ବିନା ଏକ୍ସଚେଞ୍ଜ ତାଙ୍କୁ ବ୍ଲଡ ମିଳେ ତେଣୁ ସେ ସୁବିଧା ବି ଅଛି।
0: ହଁ ହଁ, ନହେଲେ ଆପଣଙ୍କ ଏଇ ଯୋଉ ଏକ୍ସଚେଞ୍ଜ କଥା କହିଲେ ସାର୍, ଯଦି ମନେ କରନ୍ତୁ କେହି ଦେଇନାହାନ୍ତି ଜଣ ଯେକୌଣସି ରୋଗୀର ବା ମାନେ ଯୋଉମାନେ ଡାକ୍ତରଖାନା ପରିସର ଭିତରକୁ ଆସୁଛନ୍ତି ସେବା ପାଇବା ପାଇଁ ଚିକିତ୍ସା ପାଇବା ପାଇଁ, ତାହେଲେ ସେମାନଙ୍କୁ ଏକ୍ସଚେଞ୍ଜରେ ମିଳୁଛି।
1: ଆଜ୍ଞା, ଜେନେରାଲି ଏକ୍ସଚେଞ୍ଜ ନ କଲେ ଆପଣଙ୍କର ସେଇ ଯୋଉ ପୁଲ୍ଟା ମେଣ୍ଟେନ୍ ହବନି।
0: ଠିକ, ସେଇ ଶୂନ୍ୟ ସ୍ଥାନଟା ପୂରଣ କରିବ କିଏ? ସେଇ ଯୋଉ ଗୋଟେ ବ୍ଲଡ୍ ଇସ୍ୟୁ କରିଦେବେ ଆପଣ, ତା ସେଇ ଜାଗାଟା ତ ଜଣେ ଆଉ ଜଣେ ଦବା ଦରକାର। ଏ ବର୍ଷର ସାର୍ କଣ ରଖିଛନ୍ତି ଥେମ୍ ରହିଛି ବିଶ୍ୱ ଯାକରେ ମାନେ ସ୍ଲୋଗାନ କଣ ଅଛି?
1: ସ୍ଲୋଗାନ ଅଛି ଏ ବର୍ଷର ଏ ଡ୍ରପ୍ ଅଫ୍ ହ୍ୟୁମାନିଟି ଡୋନେଟ୍ ବ୍ଲଡ୍ ସେଭ୍ ଲାଇଫ୍, ମାନେ ଆମେ ଯୋଉ ରକ୍ତ ବିନ୍ଦୁଟା ସେଟା ଆପଣ ଦାନ କରୁଛନ୍ତି ବୋଲି ଭାବନ୍ତୁନି, ଆପଣ ତାକୁ ଗୋଟେ ହ୍ୟୁମାନିଟି ମାନେ ମାନବିକତାର ଗୋଟେ ବିନ୍ଦୁ ବୋଲି ଭାବନ୍ତୁ ଏବଂ ରକ୍ତଦାନ କରିକି ଆଉ ଜଣଙ୍କ ଜୀବନ ବଞ୍ଚାନ୍ତୁ।
0: ଠିକ,
1: ଆଉ ଯୋଉ ଏକ୍ସଚେଞ୍ଜଟା ଆପଣ କହିଲେ ତାର ଆଉ ଗୋଟେ ଗୋଟେ ମାନେ ଇମ୍ପୋର୍ଟାଣ୍ଟ ଜିନିଷ ହେଲା, ଆଗରୁ ଆପଣ ଶୁଣିଥିବେ ଖାଲି ହୋଲ୍ ବ୍ଲଡ୍ ଦିଆ ହଉଥିଲା, ମାନେ ଆପଣ ବ୍ଲଡ୍ଟା ଦେଲେ ସେ ବ୍ଲଡ୍କୁ ଆମେ ଟେଷ୍ଟ କରିକି ଫ୍ରିଜ୍ରେ ରଖିଲୁ, ତାପରେ କାହାକୁ ଦରକାର ହେଲା ସମୟରେ ଆମେ ସେ ବ୍ଲଡ୍ଟାକୁ ଆମେ ରୋଗୀକୁ ଦେଲୁ
0: ସାର୍।
1: କିନ୍ତୁ ବର୍ତ୍ତମାନ ସାଇନ୍ସ ବହୁତ ଆଗକୁ ଗଲାଣି,
0: ଆପଣ
1: କାହିଁକି ନା ରକ୍ତରେ ଆପଣଙ୍କୁ ବହୁତ ସାରା କମ୍ପୋନେଣ୍ଟ ଅଛି, ଲୋହିତ ରକ୍ତ କଣିକା ଅଛି, ଆପଣଙ୍କ ପ୍ଲାଜମା ଅଛି, ପ୍ଲେଟଲେଟ୍ ଅଛି, ଆଉ ସମସ୍ତଙ୍କର ଲାଇଫ୍ ସ୍ପାନ୍ଟା ଅଲଗା ଅଲଗା, ଆଉ ଷ୍ଟୋରେଜ୍ ଟେମ୍ପରେଚର ଅଲଗା ଅଲଗା।
0: ଆଚ୍ଛା,
1: ଏବେ ଆପଣ ଗୋଟେ ପୋଲାର ବିୟରକୁ ଆଣିକି ରଖିବେ ଶିମଳ ଜଙ୍ଗଲ ରହିପାରିବ କି?
0: ନା,
1: ପାରିବନି। ସେଇଭଳି ସେମିତିକା ରକ୍ତରେ ଯୋଉଟା ଧଳା ରକ୍ତ ବା ପ୍ଲାଜମାକୁ ସିଏ ଆମେ ତାକୁ -30 ଡିଗ୍ରୀରୁ ବିଲ ରଖିଲେ ସିଏ ବର୍ଷେ ପର୍ଯ୍ୟନ୍ତ ରହିପାରେ।
0: ଆଚ୍ଛା,
1: ତ ତାକୁ ଯଦି ଆମେ ରଖିବା 2-6 ଡିଗ୍ରୀରେ ଯୋଉଟାକି ନର୍ମାଲି ବ୍ଲଡ୍ ରୁହେ, ତ ସେ ରହିପାରିବ କି? ରହିପାରିବନି। ଯଦି ଗୋଟେ ଆମ ମାନେ ବ୍ଲଡ୍ର ଗୋଟେ ସିଷ୍ଟମ ହେଲା, ଯଦି ବ୍ଲଡ୍ର କିମ୍ବା ଦେହର କୌଣସି ପାର୍ଟର ସେଲ୍ ଆପଣଙ୍କ ନଷ୍ଟ ହେଉଛି, ତାହେଲେ ଆପଣଙ୍କର କିଛି ସାଇଟୋକାଇନ୍ ଯୋଉମାନେ କି ରିଲିଜ୍ ହୁଅନ୍ତି, ଯୋଉମାନେ କି ଇନ୍ଫ୍ଲାମେସନ୍ ବା ଆପଣ କୁଣ୍ଡେ ହେବା କୌଣସି ରିଏକ୍ସନ୍ ହେବା ଦେଖିବେ ଲୋକଙ୍କର, ଯୋଉ ହୁଏ ଜ୍ୱର ଆସେ କୁଣ୍ଡେ ହୁଏ ଯାହା ବି ରିଏକ୍ସନ୍ ହୁଏ ତା ପାଇଁ ହୁଏ। ତେଣୁ ଯଦି ଆପଣ ପ୍ରପର୍ ଟେମ୍ପରେଚର୍ରେ ଆପଣ ରକ୍ତର ପାର୍ଟ ଗୁଡ଼ାକୁ ଷ୍ଟୋର୍ କରୁନାହାନ୍ତି, ତାହେଲେ ସିଏ ତା ଭିତରେ ରହିକି ମରିବେ, ଆଉ ଯିଏ ଲୋକ ନବ ତାର ସୁବିଧାଠୁ ବେଶୀ ଅସୁବିଧା
0: ଅସୁବିଧା ହବ, କାରଣ ସେଟା ଗୋଟେ ଫରେନ୍ ଏଲିମେଣ୍ଟ ହେଇଯିବ।
1: ଆଜ୍ଞା,
0: ତେଣୁ ସେଇଟା ଗୋଟେ ବହୁତ ବଡ କଥା। ଆମ ବାରିପଦାରେ ଯାହା ସବୁ ରହିଛି ସୁବିଧା ରହିଛି, ତ
1: ବାରିପଦାରେ ଆମେ ଓଡ଼ିଶାର ମାନେ ଓନ୍ଲି ଯଦି ଗଭର୍ଣ୍ଣମେଣ୍ଟ ବ୍ଲଡ୍ ବ୍ୟାଙ୍କ ଦେଖିବେ
0: ସାର୍,
1: SCB ମେଡିକାଲ କଲେଜ ଆଉ ବାରିପଦା ବ୍ଲଡ୍ ବ୍ୟାଙ୍କ, ଏଇ ଦୁଇଟା ଜାଗାରେ ଯୋଉ ବ୍ଲଡ୍ ବ୍ୟାଙ୍କ ଅଛି ସେଇଠି ଆପଣଙ୍କର 100% କମ୍ପୋନେଣ୍ଟ ସେପାରେସନ, ତା ମାନେ ଆମ ପାଖରେ ହୋଲ୍ ବ୍ଲଡ୍ 0। ଆମେ ସବୁ ଲୋକଙ୍କର ଯୋଉ ବ୍ଲଡ୍ କଲେକ୍ସନ ହୁଏ ତାକୁ RBC ପ୍ଲେଟଲେଟ୍ ପ୍ଲାଜମାରେ ଡିଭାଇଡ୍ କରୁ,
2: ମାନେ ତିନି ଭାଗରେ।
1: ସମସ୍ତଙ୍କର ତିନି ଭାଗ ହେଇପାରେନି, କାହିଁକି ନା ପ୍ଲେଟଲେଟ୍ ଯୋଉଟା ଅଛି ତାର ବହୁତ ଗାଇଡଲାଇନ୍ ଅଛି, ଯଦି 6 ଘଣ୍ଟା ଭିତରେ ଆମେ ତାକୁ ସେପାରେଟ୍ ନ କରୁଛୁ ସେ ନଷ୍ଟ ହେଇଯାଏ। ତେଣୁ ସେ ଧରନ୍ତୁ ଯୋଉଟା ଦୂର ଦୂର କ୍ୟାମ୍ପ କରୁଛୁ ସେଠୁ ଆଣିକି ଏଠି କରିବାଟା ପସିବୁଲ୍ ନୁହେଁ, ସେଥିପାଇଁ ମୁଁ ଯୋଉ କିଛି ସମୟ ଆଗରୁ ଆପଣ କହୁଥିଲେ ଯଦି ଲୋକ ଏକ୍ସଚେଞ୍ଜ ନ କରିବେ ତାହେଲେ ପ୍ଲେଟଲେଟ୍ ମିଳିପାରିବନି। ପ୍ଲେଟଲେଟ୍ ନ ମିଳିଲେ ଆଜି ଦେଖନ୍ତୁ, ଆଜିକା ମୁଁ କଥା କହିବି, ଆଜି ସକାଳୁ ପାଖାପାଖି ଆମର 40 ଖଣ୍ଡେ ପ୍ଲେଟଲେଟ୍ ଥିଲା, ସବୁ ସକାଳ ଘଣ୍ଟେ ବି ସରିଯାଇଛି, ବିକଜ ଡିମାଣ୍ଡ ବହୁତ ରହୁଛି, ଆଉ ସେଇ ଅନୁସାରେ ଆପଣ ଯଦି ତିଆରି ବି ଆମେ କରିପାରିବୁନି, କାହିଁକିନା ସେଇ କଣ୍ଡିସନ ଦରକାର ଆମକୁ
0: ନିଶ୍ଚିତ ଭାବରେ। ତେଣୁ ମଝିରେ ମଝିରେ ଇଣ୍ଟରମିଡିଏଟଲି ନିହାତି ଭାବରେ ବ୍ଲଡ୍ ଡୋନେସନ ହେବା କଥା, ଏବଂ ଲୋକ ବି ସ୍ୱେଚ୍ଛା ନିଜ ଇଚ୍ଛାରେ ଯାଇକି ବ୍ଲଡ୍ ଦେବା କଥା,
2: ମାନେ ଆମର ବ୍ଲଡ୍ ବ୍ୟାଙ୍କରେ ସିଧାସଳଖ ପହଞ୍ଚିଲେ ବି ସେ ସାଙ୍ଗେ ସାଙ୍ଗେ ଦେଇ ହେବ,
1: ସାଙ୍ଗେ ସାଙ୍ଗେ ଦେଇପାରିବେ।
0: ଅନେକ ଜଣଙ୍କର ଆମେ ଦେଖିଛୁ ପ୍ରାୟ କହିବାକୁ ଗଲେ ଜନ୍ମଦିନରେ ଯାଇକି ବ୍ଲଡ୍ ଦେଉଛନ୍ତି, ସେ ବି ବଡ଼
1: ଏବେ ସେଟା ଜନ୍ମଦିନ ହଉ ଆନିଭର୍ସରି ହେଇଗଲା
0: ଜନ୍ମଦିନରେ
1: କାଲି ବି ଜଣେ ଆସିଥିଲେ ତାଙ୍କ ବର୍ଥଡେ ଥିଲା ସେ ବ୍ଲଡ୍ ଡୋନ କରିକି ଗଲେ, ଏଇଟା ଏବେ ଧୀରେ ଧୀରେ ଲୋକ ଆପଣେଇଲେନି, ତେଣୁ ସେଇଟା ବହୁତ ୱେଲକମ୍ ଷ୍ଟେପ୍ ଗୋଟେ ଆମର।
0: ହଁ, ମାନବିକତାର ମୂଲ୍ୟବୋଧ ଯୋଉ ଲୋକମାନଙ୍କର ଥିବ ତା ସହିତ ସଚେତନତା, ନିଶ୍ଚିତ ଭାବରେ କାହାର କଣ ଅସୁବିଧା ହଉନି, ସମସ୍ତଙ୍କର ଅସୁବିଧା ହଉଛି, କାହାର ପୁଣି କେତେବେଳେ ଅସୁବିଧା ହବ କିଛି କହି ହବନି। ଦେହ ଖରାପଟା ପର୍ଟିକୁଲାରଲି ଆମେ ଦେଖୁଛେ କୋଭିଡ ପରେ ବଡ ସାଙ୍ଘାତିକ ଆଡ଼କୁ ଗତି କରୁଛି, ହଠାତ୍ କିଏ କହୁଛି କଣ ପଡୁଛି ରୋଗରେ ତା କହି ହଉନି, ତେଣୁ ଦରକାର ମୁତାବକ ଆମକୁ ଭେଟିବାକୁ ହେଲେ ବା ରୋଗୀମାନଙ୍କୁ ଦବା ପାଇଁ ହେଲେ ଆମକୁ ଅଧିକରୁ ଅଧିକ ରକ୍ତଦାନ କଲେ ଭଲ ନାଇଁ କି?
1: ନିହାତି, ସ୍ୱେଚ୍ଛାକୃତ ରକ୍ତଦାନ କରୁଛନ୍ତି, ବେନିଫିଟ କ'ଣ? ଏକ୍ସଚେଞ୍ଜ ଡୋନେସନ ଆଉ ଭଲଣ୍ଟିୟର ଡୋନେସନ ବେନିଫିଟ ଡିଫରେନ୍ସ ମୁଁ ଖାଲି କହିଦେବି। ଧରନ୍ତୁ ଆପଣ ଗୋଟେ ରୋଗୀ ପାଇଁ ଯାଇକି ରକ୍ତ ଦେଲେ, ସେ ରୋଗୀକୁ ସେ ରକ୍ତ ଲାଗିବନି, ଅଲରେଡି ଯୋଉଟା ଟେଷ୍ଟେଡ ହେଇକି ଅଛି ସେଟା ଲାଗିବ, ତେଣୁ ସେଇ ଜାଗାରେ ପ୍ରୋସେସଟା ଡିଲେ ହେଇଯାଏ।

0: ହଁ
1: ଆପଣ ରକ୍ତ ଦେବେ, ତାପରେ ସେ ରକ୍ତକୁ ଟେଷ୍ଟ ହବ, ଦୁନିଆ ଜିନିଷ ହବ।
0: ଆଜ୍ଞା।
1: କିନ୍ତୁ ଯଦି ଭଲଣ୍ଟାରି ଆମେ ସବୁଦିନ କିଛି ଲୋକ ଆମେ ଆସିବା ବ୍ଲଡ୍ ବ୍ୟାଙ୍କକୁ ବ୍ଲଡ୍ ଡୋନେଟ୍ କରିବା, ଡେଲି ଧରନ୍ତୁ 40-50 ଜଣ ଲୋକ ଆସିକି ଆମେ ଭଲଣ୍ଟାରି ଡୋନେଟ୍ କରୁଥୁ, ତାହେଲେ ଆମର ଷ୍ଟକ୍ ରିପ୍ଲେନିସ୍ ହେଇଯିବ। ଯେତେବେଳେ ଆପଣ ସ୍ୱେଚ୍ଛାରେ ରକ୍ତଦାନ କରୁଛନ୍ତି, ଦେଖା ହେଇଛି ଷ୍ଟଡିରୁ ସେ ଲୋକଙ୍କ ଦେହରେ ରୋଗ କମ୍ ଥାଏ।
0: ଠିକ୍।
1: କିନ୍ତୁ ରିପ୍ଲେସମେଣ୍ଟ ଯେତେବେଳେ ଧରନ୍ତୁ ଆପଣଙ୍କୁ ରକ୍ତ ଦରକାର ଅଛି କିନ୍ତୁ ଆପଣ ପାଉନାହାନ୍ତି, ଆପଣ ସେଇ ସମୟରେ କ'ଣ ହେଉଛି, ମଝିରେ ମିଡିଲ ମ୍ୟାନ୍ କିଛି ଦଲାଲ ଆସୁଛନ୍ତି, ଯେଉଁମାନେ କି ପ୍ରଫେସନାଲ୍ ଡୋନର ଆମେ ତାକୁ କହୁ, ଯେଉଁଟାକି ସୁପ୍ରିମକୋର୍ଟ ଆଉ ହାଇକୋର୍ଟ ତାକୁ ବେନ୍ କରିଛନ୍ତି, ପ୍ରଫେସନାଲ୍ ଡୋନର ମାନଙ୍କଠୁ ବ୍ଲଡ୍ ନିଆଯିବ ନାହିଁ। କାହିଁକିନା ଏଇଟା ହେଇଥିଲା ଯେତେବେଳେ ପ୍ରଥମେ ଲୋକ ବ୍ଲଡ୍ ଦେବା ପାଇଁ ଚାହୁଁନଥିଲେ, ସେତେବେଳେ ତାଙ୍କୁ ବ୍ଲଡ୍ ଦେବା ପାଇଁ ଗୋଟେ ପାରିଶ୍ରମିକ ମିଳୁଥିଲା, କିନ୍ତୁ ବର୍ତ୍ତମାନ ସରକାର ସେଟାକୁ କମ୍ପ୍ଲିଟଲି ମନା କରିଛନ୍ତି, ସୁପ୍ରିମକୋର୍ଟ କମ୍ପ୍ଲିଟ ମନା କରିଛନ୍ତି। କାହିଁକି ନା ଯଦି ଆପଣ ଏଟାକୁ ପେସା ଭଳିଆ ନେଇଯିବେ, ତାହେଲେ ଲୋକ ଏଚ୍ଆଇଭି ପଜିଟିଭ, ହେପାଟାଇଟିସ୍ ବି ପଜିଟିଭ ଥାଇକି ବି ଲୋକ ଚାଲିବ। ତେଣୁ ବର୍ତ୍ତମାନ ଆମର ଯୋଉଟା ଥିମ୍ ଅଛି ଆଉ ଯୋଉଟା ଆମର ଉଦ୍ଦେଶ୍ୟ ଅଛି, ଭଲୁଣ୍ଟାରୀ ନନ୍ ରେମୁନେଟେଡ୍ ରେଗୁଲାର ବ୍ଲଡ୍ ଡୋନର, ତା ମାନେ ସ୍ୱେଚ୍ଛାକୃତ ଭାବରେ ବିନା ପାରିଶ୍ରମିକରେ ଯେଉଁମାନେ ରିପିଟେଟିଭ ବ୍ଲଡ୍ ଡୋନେଟ୍ କରୁଥିବେ ତାଙ୍କ ଦେହରେ ରୋଗ କମ୍ ଥାଏ, ଆଉ ସେଇ ବ୍ଲଡ୍ଟା ସୁସ୍ଥ ବ୍ଲଡ୍, ସୁପିରିୟର ବ୍ଲଡ୍ ଯିଏ ନବ ତା ଦେହରେ ବି ରୋଗ,
2: ମାନେ ସବୁଠୁ ଭଲ ରକ୍ତ,
1: ସବୁଠୁ ଭଲ ରକ୍ତ।
0: ତେଣୁ
3: ଆମର ଯେଉଁ ବାରିପଦାରେ ବ୍ଲଡ୍ ବ୍ୟାଙ୍କ କହିଲେ ଏବଂ ଆମର କଟକରେ ଯେଉଁ ରହିଛି ବଡ଼ ଡାକ୍ତରଖାନା ତାର ବ୍ଲଡ୍ ବ୍ୟାଙ୍କ, ଏଇ ବ୍ଲଡ୍ ବ୍ୟାଙ୍କ ସମ୍ପର୍କରେ ଟିକେ କୁହନ୍ତୁ। ମାନେ ଆମର ଓଡ଼ିଶାର ଯେଉଁ ବ୍ୟବସ୍ଥା ରହିଛି, ଧରନ୍ତୁ ଏଠି ଆମର ବହୁତ ଗୁଡ଼ିଏ ରକ୍ତ ମାନେ ଆମେ ସଂଗ୍ରହ କଲୁ, ପୁଣି ତାକୁ କେମିତି ରଖିବା ଇତ୍ୟାଦି।
1: ଆଜ୍ଞା, ବ୍ଲଡ୍ ବ୍ୟାଙ୍କ ଆକ୍ଚୁଆଲି ଆମର ଓଡ଼ିଶାରେ 58 ବ୍ଲଡ୍ ବ୍ୟାଙ୍କ ଅଛି, ଯୋଉ ଜାଗାରେ କିଛି ଷ୍ଟୋରେଜ୍ ସେଣ୍ଟର ଅଛି, ବ୍ଲଡ୍ ବ୍ୟାଙ୍କ ଆଉ ନାମ ନାହିଁ, ଚେଞ୍ଜ ହେଇଯାଇଛି ବ୍ଲଡ୍ ସେଣ୍ଟରକୁ। ବ୍ଲଡ୍ ବ୍ୟାଙ୍କର ଆଗରୁ ଅର୍ଥ ଥିଲା ଆପଣ ବ୍ଲଡ୍ ଦେଲେ ଆଉ ସେ ବ୍ଲଡ୍ଟା ଗଚ୍ଛିତ ହେଇକି ରହିଲା, ତାକୁ ବ୍ଲଡ୍ ବ୍ୟାଙ୍କ ହେଇଗଲା। କିନ୍ତୁ ବର୍ତ୍ତମାନ ବହୁତ ଅଧିକା କାମ ହେଉଛି ବ୍ଲଡ୍ ବ୍ୟାଙ୍କରେ,
2: ମାନେ ସବୁବେଳେ ଟ୍ରାଞ୍ଜାକ୍ସନ୍ ଚାଲିଛି ନା, ଦିଆ ବି ଚାଲିଛି, ରଖା ବି ଚାଲିଛି, ଦିଆ ବି ଚାଲିଛି,
1: ସେଥିପାଇଁ ତା ବ୍ୟାଙ୍କ ଦିଆଯାଇଥିଲା। କିନ୍ତୁ ସେଣ୍ଟର କ'ଣ ପାଇଁ କରାଗଲା, ବିକଜ ଆପଣଙ୍କର ଖାଲି ଏଠି ବ୍ଲଡ୍ ଦିଆନିଆ ହେଉନି, ବ୍ଲଡ୍ରେ ଆପଣଙ୍କ ରୋଗ ଚିହ୍ନଟ ହେଉଛି। ସେ ସପୋଜ୍ ଜଣେ ବ୍ଲଡ୍ ଦେଲେ ଆଉ ତାଙ୍କର ଏଚ୍ଆଇଭି ବାହାରିଲା, ତାଙ୍କୁ ଡକା ହେଉଛି, କାଉନ୍ସିଲିଂ କରାହେଉଛି, କନ୍ଫର୍ମେସନ୍ ଟେଷ୍ଟିଂ କରାହେଉଛି ଆଇସିଡିସିରେ, ଦେନ୍ ତାକୁ ଟ୍ରିଟମେଣ୍ଟ ଦିଆହେଉଛି। ଏ ଟୋଟାଲ ତକ୍ ବ୍ଲଡ୍ ବ୍ୟାଙ୍କର କାମ ରହିଲା ଟ୍ରିଟମେଣ୍ଟ ପାଇବା ତକ୍। ତା ଛଡ଼ା
2: ପରୀକ୍ଷଣ ବି ଚାଲିଛି,
1: ପରୀକ୍ଷଣ ଚାଲିଛି। ତା ଛଡ଼ା ଆପଣଙ୍କର କାହାର ଆଣ୍ଟିବଡି ସ୍କ୍ରିନିଂ କରାହେଉଛି ବ୍ଲଡ୍ର, ବ୍ଲଡ୍ର ଆପଣଙ୍କର ସିରୋଲୋଜିକାଲ ଯେତିକି ଗ୍ରୁପିଂ କରାହେଉଛି, ଆଉ ହାୟର ସେଣ୍ଟରରେ ଏଚ୍ଏଲ୍ଏ ମେଚିଂ, ଇମ୍ୟୁନୋ ହିମାଟୋଲୋଜି ଲାବ୍, ଏସବୁ ବ୍ଲଡ୍ ବ୍ୟାଙ୍କ ଅଣ୍ଡରରେ ଯାଉଛି। ସେଥିପାଇଁ ବର୍ତ୍ତମାନ ଏକ ବ୍ଲଡ୍ ବ୍ୟାଙ୍କ ନାହିଁ, ବ୍ଲଡ୍ ସେଣ୍ଟର କୁହାଯାଉଛି। ଆଉ ବ୍ଲଡ୍ ସେଣ୍ଟରରେ ଆପଣଙ୍କ ଗୋଟେ ଏଠି ଗୋଟେ ଲାଇସେନ୍ସ ସେଣ୍ଟର, ମାନେ ଏଟା ହେଲା ଗୋଟେ ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍, ଆପଣଙ୍କ ଦେହରେ ଯେପର୍ଯ୍ୟନ୍ତ ଅଛି ସେଟା ହେଲା ରକ୍ତ ଆପଣଙ୍କ ଦେହ ପାଇଁ।
0: ଠିକ୍।
1: ଯେତେବେଳେ ପ୍ୟାକେଟକୁ ଆସିଗଲା ସେ ହେଲା ଔଷଧ, ଯୋଉ ଔଷଧ କି ମାର୍କେଟରେ ମିଳିବନି, କୌଣସି ମେଡିସିନ ଦୋକାନରେ ମିଳିବନି, କିମ୍ବା କୌଣସି ଫ୍ୟାକ୍ଟ୍ରି ତିଆରି ହେଇପାରିବନି। କିନ୍ତୁ ଯେହେତୁ ଆମେ ଲୋକଙ୍କ ଦେହରୁ ନେଇକି ଔଷଧଟା ତିଆରି କରୁଛୁ, ସେଥିପାଇଁ ଏଟା ହେଲା ଗୋଟେ ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍।
2: ସେଇ ବାତାବରଣରେ ବି ତାକୁ ରଖିବାକୁ ପଡୁଛି, ଟେମ୍ପରେଚର ମେଣ୍ଟେନ୍ କରିବାକୁ,
1: କ୍ୱାଲିଟି ଆପଣ ମେଣ୍ଟେନ୍ କରିବାକୁ ପଡିବ। ଆଉ ଯେହେତୁ ଏଟା ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍, ଏଟା ଆପଣଙ୍କର ଡ୍ରଗ୍ ଆଣ୍ଡ କସ୍ମେଟିକ୍ ଆକ୍ଟ 1940 ତା ଆଣ୍ଡ ରୁଲ୍ସ 1945 ଆକ୍ଟ ଅନୁସାରେ ସ୍କେଡ୍ୟୁଲ୍ ଏ ପାରା 12B ରେ ଏଟା ଗାଇଡ୍ଲାଇନ୍ରେ ଫଲୋରେ ଚାଲେ। ସେଥିପାଇଁ ବ୍ଲଡ୍ ବ୍ୟାଙ୍କଟା ହେଲା ଗୋଟେ ଡ୍ରଗ୍ ମାନୁଫ୍ୟାକ୍ଚରିଂ ୟୁନିଟ୍, ଆଉ ଯାହାର ଲାଇସେନ୍ସ ହସ୍ପିଟାଲ ଲାଇସେନ୍ସରୁ ସେପାରେଟ୍, ହସ୍ପିଟାଲ ଲାଇସେନ୍ସ ଅଲଗା, ବ୍ଲଡ୍ ବ୍ୟାଙ୍କ ଲାଇସେନ୍ସ ଅଲଗା। ବ୍ଲଡ୍ ବ୍ୟାଙ୍କ ଲାଇସେନ୍ସ ପ୍ରତି 5 ବର୍ଷକୁ ଥରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଡ୍ରଗ୍ ଇନ୍ସପେକ୍ଟର ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ଡ୍ରଗ୍ ଇନ୍ସପେକ୍ଟର ଜଏଣ୍ଟ ଇନ୍ସପେକ୍ସନ୍ କରନ୍ତି। ସେମାନେ ଆପଣଙ୍କର ଡାଟା, ଆପଣଙ୍କ ପରଫର୍ମାନ୍ସ, ଆପଣଙ୍କ କଲେକ୍ସନ୍, ଆପଣଙ୍କ ରେକର୍ଡ଼ସ୍ ସବୁ ଚେକ୍ କଲା ପରେ ଯଦି ଆପଣ ଫିଟ୍ ହେଉଥିବେ ତାହେଲେ ଆପଣଙ୍କୁ ଲାଇସେନ୍ସ ଦେବେ।
2: ଆଚ୍ଛା। ଏବଂ ସେଥିରେ ଆମର ବାରିପଦା ବ୍ଲଡ୍ ବ୍ୟାଙ୍କ ସବୁଥିରେ
1: ଜଏନ୍ କଲାବେଳେ ବାରିପଦା ବ୍ଲଡ୍ ବ୍ୟାଙ୍କ ଲାଇସେନ୍ସ ନଥିଲା, ସରିଯାଇଥିଲା। ତାପରେ ଇନ୍ସପେକ୍ସନ୍ ଆସିଥିଲା 2023 ଆମର 2027 ମସିହା ଡିସେମ୍ବର 31 ପର୍ଯ୍ୟନ୍ତ ଲାଇସେନ୍ସ ଭ୍ୟାଲିଡ୍ ଅଛି, ପୁଣି ସେମାନେ 27 ମସିହା
2: ଟାଇମ୍ ଟୁ ଟାଇମ୍ ହେଉଥିବ ସେଟା
1: ଆସିବେ।
3: ତେବେ ଧରନ୍ତୁ ଆମର ଅଧିକ ରକ୍ତ ସଂରକ୍ଷଣ ହେଲା, ତେବେ କ'ଣ କରାଯିବ, ଆମର ଯେତିକି ଏଠି ଆମର ଯେତିକି ରଖିବାର ଜାଗା ଅଛି ଅଧିକ ହେଲା
1: ନାଇଁ? ୟୁଜୁଆଲି ଆପଣଙ୍କର ଟ୍ରାନ୍ଜାକ୍ସନ୍ ଅନୁସାରେ କଲେକ୍ସନ୍ ହୁଏ। ଆପଣ ଦେଖନ୍ତୁ ଆମର 15,350 ମୁଁ ଆପଣଙ୍କୁ କହିଲେ କଲେକ୍ସନ୍ ହେଇଛି, ସେଇଠୁ କିଛି ତ ଭାରତୀୟ ପଜିଟିଭ, ଆମର 15,000 ଏରାଉଣ୍ଡ ପାଖାପାଖି ବ୍ଲଡ୍ ଇସ୍ୟୁ ବି ହେଇଛି, ଏମିତି ନାହିଁ ଖାଲି ବ୍ଲଡ୍ କଲେକ୍ସନ୍ ହେଉଛି, ତ ସେଇ
2: ଆମାଉଣ୍ଟ
1: କାହିଁକି ଯୋଉଟା ମୁଁ ଆପଣଙ୍କୁ କହିଲି ଭଲୁଣ୍ଟାରୀ କଲେକ୍ସନ୍ ହେଉଛି 7,500-8,000, କିନ୍ତୁ ଟୋଟାଲ ଇସ୍ୟୁ ହେଇଛି ପାଖାପାଖି 15,000, ମାନେ ଆହୁରି 50% ବ୍ଲଡ୍ ଆମକୁ ଦରକାର। ତେଣୁ ଏମିତି ପ୍ରାୟ ବ୍ଲଡ୍ ବ୍ୟାଙ୍କ ନାହିଁ ଯୋଉଠିକି ଅଧିକା ଅଛି ଆଉ ଲୋକ ଦରକାର କମ୍, ସେମିତିକା ପ୍ରାୟ ବ୍ଲଡ୍ ବ୍ୟାଙ୍କ ନାହିଁ। ଗୋଟେ ଥିଓରି ଅଛି, ଆପଣଙ୍କର ଟୋଟାଲ ପପୁଲେସନ୍ର 1% ଲୋକଙ୍କୁ ବ୍ଲଡ୍ ଦରକାର ହେଇଥାଏ, 1% ଲୋକଙ୍କୁ ବ୍ଲଡ୍ ଦରକାର ହେଇଥାଏ। ଯଦି ଆମର 2% ଲୋକ ବି ବ୍ଲଡ୍ ଦେବେ ତାହେଲେ ସେ ଜାଗା ହବନି,
2: ବିକଳ୍ପ ରହିବ।
1: ତେଣୁ ଆମର ସେଇ ପପୁଲେସନ୍,
2: ତାପରେ ଇ ବ୍ୟାଙ୍କିଙ୍ଗ ଚାଲିଛି ସାର୍, ମନେକର ଏସ୍ଡିଏମ୍ଓ ଉଦୋଳା ରିକ୍ୱେଷ୍ଟ ଦେଲେ ବା ଇଣ୍ଟେଣ୍ଟ ଦେଲେ ବା

0: ପୁର କରଞ୍ଜିଆ ଏଗୁଡ଼ିକ ବି ଯାଉଛି କି?
1: ରାଇରଙ୍ଗପୁର, କରଞ୍ଜିଆ, ଉତଳା ଏ ତିନିଟା ସବ୍ ଡିଭିଜନ୍ରେ ବ୍ଲଡ୍ ବ୍ୟାଙ୍କ ଅଛି।
0: ଆଚ୍ଛା,
1: ଯଦି ତାଙ୍କର ସେହି ସମୟରେ ଷ୍ଟକ୍ ନାହିଁ, କୌଣସି ବ୍ଲଡ୍ ଦରକାର ପଡ଼େ, ତ ସେମାନେ ଷ୍ଟକ୍ ନିଲ୍ କରିକି ଆମ ପାଖକୁ ରେଫର କରିପାରିବେ
0: ସ୍ୱୟଂ ସାପେକ୍ଷ।
1: ବାଲେଶ୍ୱରରେ ବି ଆପଣଙ୍କର ଦେଖିବେ, କାଲି ତ ଆସିଥିଲା ଗୋଟେ ହସ୍ପିଟାଲରେ, ତାଙ୍କର ପ୍ଲେଟଲେଟ୍ ନଥିଲା, ସରି ହେଇଥିଲା, ତ ସେମାନେ ଆମକୁ ପଠାଇଲେ, ଆମେ ଆମଠୁ ପ୍ଲେଟଲେଟ୍ ନେଇକି ଯାଉଛନ୍ତି। ତ ଇଭିନ୍ ଆପଣଙ୍କ ଭଦ୍ରକରେ ନାହିଁ କମ୍ପୋନେଣ୍ଟ, ଯାଜପୁରରେ ନାହିଁ, ସେପର୍ଯ୍ୟନ୍ତ ବି ଆମର
0: ବେଳେବେଳେ ଯାଉଛି। କେମିତି ନିଅନ୍ତି ସାର୍ ସେଗୁଡ଼ାକ?
1: ଦେଖନ୍ତୁ, ନର୍ମାଲ ଯୋଉଟା ଆପଣଙ୍କ ବ୍ଲଡ୍ PRBC ଯୋଉଟା ପ୍ୟାକ୍ ରେଡ୍ ସେଲ୍ ରହିଲା, ବା ଆପଣ ହୋଲ୍ ବ୍ଲଡ୍, ଏଗୁଡ଼ା ଆପଣ କେରିୟରରେ ଗୋଟେ ଟେମ୍ପରେଚର ମେଣ୍ଟେନ୍ କରିକି ଆଇସ୍ ବକ୍ସରେ ନେଇକି ଯିବେ। କିନ୍ତୁ ପ୍ଲେଟଲେଟ୍ଟା ଆପଣ ସେଟା ରୁମ୍ ଟେମ୍ପରେଚର ରୁହେ, ସେଥିପାଇଁ ଯୋଉମାନେ ପ୍ଲେଟଲେଟ୍ ନିଅନ୍ତି ଆମେ ତାଙ୍କୁ ସଜେଷ୍ଟ କରୁ ଏସି କାର୍ରେ ଆସନ୍ତୁ, ଆପଣଙ୍କ କାର୍ ଭେଣ୍ଟ ସାମ୍ନାରେ ତାକୁ ସେକ୍ କରିକି ନେଇକି ଯିବେ। କାହିଁକିନା ପ୍ଲେଟଲେଟ୍ଟା ଗୋଟେ ଜିନିଷ, ସେ ସବୁବେଳେ ଆପଣ ଯଦି ବ୍ଲଡ୍ ବ୍ୟାଙ୍କରେ ଆସିବେ, ମୁଁ ଦେଖେଇବି, ସେ ମେସିନ୍ରେ ସବୁବେଳେ ଏମିତି ସେକିଂ ଅବସ୍ଥାରେ ସେ ଥାଏ।
0: ଆଚ୍ଛା,
1: ତାକୁ ନ ଥରେଇଲେ ସେ କ'ଣ ହବ କି ସେ ବେଗ୍ରେ ଲାଗିକି ରହିଯିବ, ଆଉ ପେସେଣ୍ଟ ଦେହକୁ ଯାଇପାରିବନି,
2: ମାଛ ଜାଣକୁ ଯେମିତି ସବୁବେଳେ ହଲେଇବା ପାଇଁ ପଡେ ପାଣି,
0: ଅକ୍ସିଜେନ୍ ଦବା ପାଇଁ, କିନ୍ତୁ
1: ପ୍ଲେଟଲେଟ୍କୁ ଅକ୍ସିଜେନ୍ ଦରକାର। ତେଣୁ ଯୋଉ ପ୍ଲେଟଲେଟ୍ ବେଗ୍ ଆସେ ସେ ବି ପୁରା ମିନିମାଲ ପୋର୍ସ ଥାଏ, ଯୋଉଥିରେ ତାକୁ ଅକ୍ସିଜେନ୍, ତାକୁ ସେ ସେକିଂ ହେଲେ ବି ସେ ପାଏ ସେଥିରୁ ଅକ୍ସିଜେନ୍ ଧୀରେ ଧୀରେ, ଆଉ ତାର ଲାଇଫ୍ ସ୍ପାନ୍ ମାତ୍ର 5 ଦିନ। ଯଦି ଆଜି ମୁଁ ପ୍ଲେଟଲେଟ୍ ତିଆରି କଲି, 5 ଦିନ ପରେ ନଷ୍ଟ ହେଇଯିବ, ଯେଉଁ 5 ଦିନ ଭିତରେ ଆପଣ ଦେବେ। ତେଣୁ ସେଥିପାଇଁ ପ୍ଲେଟଲେଟ୍ଟା ଆପଣଙ୍କର ଯେତେବେଳେ ଲୋକ ନିଅନ୍ତି, ତାଙ୍କୁ କୁହାଯାଏ ସେକ୍ କରି କରି, ଯେପର୍ଯ୍ୟନ୍ତ ପେସେଣ୍ଟ ଦିଆ ହେଇନି ସେକ୍ କରୁଥିବ,
2: ହଲଉଥିବ ସବୁ। ଆଚ୍ଛା, କେଉଁମାନେ ରକ୍ତ ଦାନ କରିପାରିବେ?
1: ଦେଖନ୍ତୁ, 18 ବର୍ଷରୁ ଉର୍ଦ୍ଧ ହେବା ପ୍ରଥମ ଆବଶ୍ୟକ। ଦ୍ୱିତୀୟ ହେଲା, ଆପଣଙ୍କର ଓଜନ 45 କିଲୋ ଅଧିକ ହେଇଥିବା ଦରକାର, ହିମୋଗ୍ଲୋବିନ୍ 12.5 ଅଧିକ ହେଇଥିବା ଦରକାର, କିଛି ଡିଜିଜ୍ ଅଛି ଯେଉଁଥିରେ, ସପୋଜ୍ ଆପଣଙ୍କ ହାର୍ଟ ରିଲେଟେଡ୍ ଡିଜିଜ୍ ଅଛି, କିମ୍ବା ଆପଣଙ୍କର ମେଣ୍ଟାଲ କିଛି ନ୍ୟୁରୋଲୋଜିକାଲ ଡିଜର୍ଡର ଅଛି, କିଛି କ୍ରୋନିକ ଏଲର୍ଜି ଅଛି, ପର୍ସିଷ୍ଟାଣ୍ଟ ଫିଭର ଲାଗି ରହୁଛି, କ୍ୟାନ୍ସର ଡିଟେକ୍ଟ ହେଇଛି, ଡାଇବେଟିସ୍ ଅଛି, ଇନ୍ସୁଲିନ୍ ନେଉଛନ୍ତି, ପୂର୍ବରୁ କେବେ ଯୌନ ରୋଗରେ ସଂକ୍ରମିତ ହୋଇଛନ୍ତି, ଲାଇକ୍ ହେପାଟାଇଟିସ୍, HIV, ଏସବୁ, ଏମାନେ କେବେ ରକ୍ତ ଦେଇପାରିବେ ନାହିଁ। ତା ବାଦ ହେପାଟାଇଟିସ୍ ଆପଣ 5 ପ୍ରକାର ଅଛି, ଆଚ୍ଛା, ABCDE,
0: ଆଜ୍ଞା,
1: ଆପଣଙ୍କର ସେଥିରୁ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, ମେନ୍ଲି ଏଇ ଦୁଇଟା ଆମର ସେକ୍ସୁଆଲି ଆଉ ବ୍ଲଡ୍ ରିଲେଟେଡ୍।
0: ଆଚ୍ଛା,
1: ବୁଝିପାରିଲେ? ଆପଣଙ୍କର ମଦର୍ ଚାଇଲ୍ଡକୁ ହେଇପାରେ, ଆଉ ସ୍ପାଉସ୍ ଟୁ କଣ୍ଟାମିନେସନ୍ ହେଇପାରେ ହେପାଟାଇଟିସ୍। ଯେକୌଣସି ଜିନିଷ ବ୍ଲଡ୍ରେ ଯାଉଛି ମାନେ ସେ ଆପଣଙ୍କର ସେକ୍ସୁଆଲ୍ ଟ୍ରାନ୍ସମିଟେସନ୍ ବି ହେଇପାରିବ। ଆଉ ହେପାଟାଇଟିସ୍ ଇ ତ ପ୍ରାୟ ବହୁତ କମ୍ ଦେଖାଯାଏ, ଏ ଆଉ ଡି ଏମାନେ ହେଲେ ଫୁଡ୍ ଆଉ ୱାଟର୍ ବର୍ନ ଡିଜିଜ୍। ତେଣୁ ବି ଆଉ ହେପାଟାଇଟିସ୍
0: ବି ଆଉ ହେପାଟାଇଟିସ୍ ସି ଟା
1: ବ୍ଲଡ୍
0: ବହୁତ ହାଇଲି ଫାଟାଲ ବି ସେ ଡିଜିଜ୍ ଯାକ
1: ନାହିଁ। ଆପଣଙ୍କର ହେପାଟାଇଟିସ୍ ବି ଗୋଟେ ୟୁଜୁଆଲି ସେ ଆପଣଙ୍କ କ୍ରୋନିକ୍ ଷ୍ଟେଜ୍ରେ ଦେଖାଯାଏ, ଏକ୍ୟୁଟ୍ରେ ପ୍ରେଜେଣ୍ଟେସନ୍ ବହୁତ କମ୍ ଥାଏ, ବହୁତ ଦିନ ରହିଲା ପରେ ଦେଖାଯାଏ। ଡିଟେକ୍ଟ ହେଲା ପରେ ଏବେ ଆପଣଙ୍କ ଟ୍ରିଟମେଣ୍ଟ ଆସିଗଲାଣି, ଆପଣ ଯେମିତି ଡାଇବେଟିସ୍ ବ୍ଲଡ୍ ପ୍ରେସର ପାଇଁ ଟ୍ରିଟମେଣ୍ଟ ନେଉଛନ୍ତି, ହେପାଟାଇଟିସ୍ ବି ପାଇଁ ମେଡିସିନ୍ ଖାଇକି ଜୀବନସାରା ରହିପାରିବେ, ଏବଂ ହେପାଟାଇଟିସ୍ ସି ଇଜ୍ କ୍ୟୁରେବୁଲ ୱିଥ୍ ମେଡିସିନ୍।
0: ତେବେ ରକ୍ତଦାତା ଦିବସରେ ଆପଣ ସର୍ବସାଧାରଣକୁ, ଆମକୁ ଯେଉଁମାନେ ଶୁଣୁଛନ୍ତି, ଚାଷୀ ଭାଇମାନେ ହୁଅନ୍ତୁ ବା ଶ୍ରୋତା ଭାଇ ଓ ଭଉଣୀ ବା ଛାତ୍ରମାନେ ବି ବହୁତ ଜଣ ଶୁଣନ୍ତି ଆମ ରେଡିଓକୁ, କ'ଣ କହିବେ ସାର?
1: ପ୍ରଥମ କଥା ହେଲା କି ମନରୁ ସମସ୍ତ ଆଶଙ୍କା, ଇପ୍ସ ଆଣ୍ଡ ବର୍ଡ୍ସ ଏସବୁ ଦୂର କରିକି ନିଜେ ଥରେ ରକ୍ତଦାନ କରିକି ତାର ଅନୁଭବ ନିଅନ୍ତୁ। ଆଉ କିଏ କହିବ ଛୁଞ୍ଚି ଫୁଲିଲେ କଷ୍ଟ ହବ, ମୁଁ ଦେଇଥିଲି ମୁଣ୍ଡ ବୁଲେଇଲା, ମୁଁ ଦେଇଥିଲି ମୋଟା ହେଇଗଲି। ତେଣୁ ଏସବୁ ଜିନିଷ ଲୋକଙ୍କ ଅନୁଭବ ନ ନେଇକି ନିଜେ ଥରେ ଅନୁଭବ କରନ୍ତୁ, କାହିଁକିନା ମୁଁ ଜଣେ ବ୍ଲଡ୍ ବ୍ୟାଙ୍କ ଅଫିସର ସହିତ, ମୁଁ ଜଣେ ନିୟମିତ ରକ୍ତଦାତା, ମୁଁ ଆଜି ପର୍ଯ୍ୟନ୍ତ 2200 ରକ୍ତଦାନ କରିଛି ଏବଂ ମୁଁ ସୁସ୍ଥ ଅଛି। ଯେଉଁମାନେ ବି ରକ୍ତଦାନ କରୁଛନ୍ତି, ସବୁବେଳେ ଦେଉଛନ୍ତି, ସେମାନେ ବି ସୁସ୍ଥ ଅଛନ୍ତି। ଆଉ ଏହାଦ୍ୱାରା ଆପଣ ଯେତେବେଳେ କେବେ ଆସିବେ ହସ୍ପିଟାଲକୁ, ଆମେ କ'ଣ ସୁବିଧା ଅସୁବିଧା ଛାଡ଼ିକି ଯଦି ଦେଖିବା ଖାଲି ପେସେଣ୍ଟମାନଙ୍କ ପଏଣ୍ଟ ଅଫ୍ ଭ୍ୟୁରୁ, ଗୋଟେ ଥାଲାସେମିଆ ପିଲା, ଗୋଟେ ସିକିଲ୍ ସେଲ୍, ଯେଉଁମାନେ କି ଥାଲାସେମିଆ ମାନେ ଗୋଟେ ଏମିତି ରୋଗ, ମୋତେ ଲାଗେ କ୍ୟାନ୍ସରଠୁ ବି ଖରାପ ରୋଗ ଥାଲାସେମିଆ। କାହିଁକିନା ଗୋଟେ ଛୋଟ ପିଲା ଯିଏକି ଜନ୍ମର 5 ମାସ 4 ମାସ ଜଣାପଡ଼ିଲା କି ଥାଲାସେମିଆ ମେଜର, ଆଉ ସିଏ ମାସକୁ ଥରେ 2 ଥର ଲେଖା ବ୍ଲଡ୍ ନ ନେଲେ ବଞ୍ଚିବନି। ସାଙ୍ଗମାନେ ଦେଖୁଥିବେ ଖେଳୁଥିବେ, କିନ୍ତୁ ସିଏ ଯାଇ ଖେଳିପାରିବନି। ଯୋଉ ସମୟ ଶୈଶବ ସମୟ ବା ବାଲ୍ୟ ଅବସ୍ଥା ଆମେ କହୁ, ସବୁଠୁ ପ୍ଲେଫୁଲ୍, ସବୁଠୁ ଚିୟରଫୁଲ୍ ଟାଇମ୍, ସେଇ ସମୟ ତାର ମ୍ୟାକ୍ସିମମ୍ ଦିନ ହସ୍ପିଟାଲ କଟୁଛି। ୟାଠୁ ଖରାପ ଦିନ କ'ଣ ଅଛି? ଆପଣ ସେଇ ଲୋକଙ୍କୁ ଦେଖିକି ଯଦି ନିଜ ରକ୍ତ କାଢ଼ିବାକୁ ଇଚ୍ଛା ହେବନି, ତାହେଲେ ଆମେ ମଣିଷ ହେଇକି ଲାଭ ନୁହେଁ। ସେଥିପାଇଁ ଆପଣ ସେଇମାନଙ୍କୁ ଦେଖନ୍ତୁ, ଗୋଟେ ପ୍ରେଗନେଣ୍ଟ ମା'କୁ ଦେଖନ୍ତୁ, ଥାଲାସେମିଆ ଛୁଆକୁ ଦେଖନ୍ତୁ, ସେମାନେ ବେଶୀ ନିଡି, ଆଉ ରକ୍ତର କିଛି ବିକଳ୍ପ ନାହିଁ, ଯେମିତି ମୁଁ କହିଲେ କୋଉଠି ତିଆରି ହେଇପାରିବ ନାହିଁ। ସେଥିପାଇଁ ସମସ୍ତେ ନିଜ ଜୀବନକାଳ ଭିତରେ ରକ୍ତ ନିଜେ ଥରେ ଦେଇକି ଅନୁଭବ କରନ୍ତୁ, ଆଉ ତାପରେ ଯଦି ଭଲ ନ ଲାଗିଲା ଦେବେନି ଆପଣ।
0: ଆମ ଲାବୋରେଟରୀଟା ବି ବଡି ରୂପକ ଲାବୋରେଟରୀ ମଧ୍ୟ ଠିକ୍ ରହେ ନାହିଁ?
1: ହଁ, ଆପଣଙ୍କର ଅସ୍ଥି ମଜା ସବୁବେଳେ ସକ୍ରିୟ ରହିବ, ଆପଣ ଫିଟ୍ ରହିବେ, ହେଲ୍ଦି ରହିବେ।
0: ଠିକ୍, ବହୁତ ବହୁତ ଆମର ଶ୍ରୋତା ବନ୍ଧୁମାନଙ୍କୁ ଭଲ ଲାଗିଥିବ ଆଜିକା କାର୍ଯ୍ୟକ୍ରମ। ତେବେ ଏଇ ଯୋଉ ରକ୍ତଦାତା ଦିବସରେ, ବିଶ୍ୱ ରକ୍ତଦାତା ଦିବସରେ ଆପଣ ଯୋଉ ପୁରା ଭିଭିଡ଼ଲି ଆମ ସାଙ୍ଗରେ ଡିସ୍କସନ୍ କଲେ ବା ଆଲୋଚନା କଲେ, ସେଥିପାଇଁ ବାରିପଦା ଆକାଶବାଣୀ ତରଫରୁ ଏବଂ ଆମର ଶ୍ରୋତାବନ୍ଧୁମାନଙ୍କ ତରଫରୁ

0: ହଉ, ସବୁଦିନ ଭଳି କହିବା ଯେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚୟ ଚିଠି ଦି ଧାଡ଼ି ଲେଖିକି ଜଣେଇବେ ଯେ ଆମର କାର୍ଯ୍ୟକ୍ରମରେ ଆଉ କିଛି ପରିବର୍ତ୍ତନ କରିବା। ବାରମ୍ବାର କଥା ତ କହୁଛେ ଆମେ, ବିଭିନ୍ନ ପ୍ରସଙ୍ଗ ବି ଆଲୋଚନା କରୁଛେ, ତା ଭିତରେ ବି କେଉଁଟା ଛାଡ଼ି ଯାଉଥିବା କି ଗୋଟେ ନୂଆ ଦିଗ ନୂଆ ବିଷୟ ଏସବୁ ବିଷୟରେ ଟିକେ ଆମକୁ ସୂଚେଇଲେ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଆଉ ଟିକେ ସହାୟକ ହେଇପାରିବ ଆଉ କି।
1: ବହୁତ ଖବରକାଗଜ ବାହାରୁ

0: ବହୁତ କଥା ଆମର ହଉଛି, ବହୁତ ପ୍ରାଇଭେଟ ଚ୍ୟାନେଲ ବି ଆସିଲାଣି ଏବଂ ସାମାଜିକ ଗଣମାଧ୍ୟମ ସଂଖ୍ୟା ବଢିଯାଇଛି। କିନ୍ତୁ ବାରିପଦାର ମୟୂରଭଞ୍ଜରେ ଗୋଟେ ଯୋଉ ଲୋକାଲ ରେଡିଓ ଷ୍ଟେସନ ଅଛି, ତାର ଯୋଉ ଭୂମିକା, ସେ ଭୂମିକାକୁ ବଳବତ୍ତର ରଖିବା ପାଇଁ ଏବଂ ଚାଷବାସ କାର୍ଯ୍ୟକ୍ରମକୁ ଆଉ ଟିକେ ସୁଦୃଢ କରିବା ପାଇଁ ଆପଣଙ୍କ ସାଙ୍ଗରେ ଆମର ଚିଠି ଦେବାର ଯୋଉ ସମ୍ପର୍କ, ତାକୁ ନିହାତି ବଜେଇ ରଖିବା ଦରକାର। ଆଉ ନୂଆ ନୂଆ କଥା, ନୂଆ କଣ ଯଦି ସମସ୍ୟା ହଉଛି ସେସବୁ ବିଷୟରେ ଯାହାକୁ ଆମେ ଉତ୍ଥାପନ କଲେ ଆପଣମାନଙ୍କୁ ଭଲ ଲାଗିବ ଏବଂ ଆମମାନଙ୍କର ଗୋଟେ ସମସ୍ୟା ସମାଧାନ ହେଇପାରିବ, ସେଇ ସବୁ ଲେଖିକି ଆମକୁ ଜଣେଇବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002 ଜିଲ୍ଲା ମୟୂରଭଞ୍ଜ।
1: ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଅଭିନନ୍ଦନ ସହିତ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ବେହେରା ଓ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ସମୟ ରାତି 8ଟା ସମୟ ହୋଇଛି। ଶ୍ରୋତାବନ୍ଧୁ, ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବାକୁ ଚାହିଁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ତୁଳସୀ ଚଉରା ୱାର୍ଡ ନମ୍ବର 23 ବାରିପଦାରୁ ଅନନ୍ତ ପ୍ରସାଦ ମହାନ୍ତି, ସୁଧାମଣି ଭବାନୀ ଶଙ୍କର, ଲକ୍ଷ୍ମୀଧର ପ୍ରତିମା ନିହାରିକା ଗୀତିସା ଓ ତାଙ୍କର ପରିବାରବର୍ଗ। ଗୋଡ଼ିଆରୁ ଆପଣମାନେ ହେଲେ ମନୁ ଦେ, ଗୀତା ଦେ, ମିନୁ ଦେ, ମିଙ୍କି ଦେ, ଲିଙ୍କି ଦେ, ମନ୍ମଥ ଦେ ଓ ସୋନାଲି ଦେ। ଆପଣମାନଙ୍କ ଅନୁରୋଧର ଗୀତଟି ହେଉଛି ବାବୁଲ ଚଳଚ୍ଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୋନୁ ନିଗମ ଓ ଶ୍ରେୟା ଘୋଷାଲ।

0: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କର।
3: ଶ୍ରୋତାବନ୍ଧୁ, ମୁଁ ମମତା, ଆପଣମାନେ ଅଛନ୍ତି ଆକାଶବାଣୀ ବାରିପଦା ସହିତ ଶୁଣୁଛନ୍ତି ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଅନୁରୋଧ କରିଛନ୍ତି ଆପଣମାନେ ହେଲେ ସୁଳିଆପଦା ବ୍ଲକ ସିନ୍ଦୁର ଗୌରାରୁ ଦିଲୀପ, ସଞ୍ଜୁ, ସୁଇଟି, ବିୟୁଟି, ବୁବୁ, ସୁଶୀଳା, ଉମେଶ, ସୁକାନ୍ତି ଓ ରାଜୁ। ସୁଳିଆପଦା ବ୍ଲକ ଭାଲିଆଶଳ ଗ୍ରାମରୁ ରବୀନ୍ଦ୍ର ନାୟକ, ଦୀପାରାଣୀ ନାୟକ, ରିଙ୍କି ମିଙ୍କି ଓ ତାଙ୍କର ପରିବାରବର୍ଗ। ଶ୍ୟାମାଖୁଣ୍ଟା ବ୍ଲକର କୁଣ୍ଡଳିବଣୀ ଗ୍ରାମର ନାଗାସାହିରୁ ଦୁର୍ଗାଚରଣ

ସିଂ, ଶାନ୍ତି ସିଂ, ସବିତା ସିଂ, ଅନିତା ସିଂ ଏବଂ ତାଙ୍କର ଅନେକ ସାଥୀ ଶ୍ରୋତା, ଆପଣମାନଙ୍କ ଅନୁରୋଧର ଚଳଚ୍ଚିତ୍ରଟି ହେଉଛି ମେ ପ୍ରେମ କି ଦିୱାନୀ ହୁଁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଚିତ୍ରା ଓ ଶାନ।

ଶ୍ରୋତାବନ୍ଧୁ, ଏଥର ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ କୁମାର ସାନୁ ଓ ଅନୁରାଧା ପଡ଼ୱାଲ। ଚଳଚ୍ଚିତ୍ର ହମ୍ ଆପକେ ଦିଲ୍ ମେ ରହତେ ହେଁ। ଏହି ଗୀତଟିକୁ ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ପୋଡ଼ା ଅସ୍ତିଆରୁ ମାମି, ଲିଲି, ମାମୁନ, କୁନି, ଚକ୍ରଧର, ବିପିନ, ପୂଜା, ଲିଜା, ଜୁଲୁ, ରକି ଓ ତାଙ୍କର ଅନେକ ସାଥୀ ଶ୍ରୋତା। ତୁଳସୀ ଚଉରା ୱାର୍ଡ ନମ୍ବର 14 ବାରିପଦାରୁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ରମେଶ ଚନ୍ଦ୍ର ବେହେରା, ସୁମତୀ, ମୀରା, କଟି, ବାପୁନି, ଶୁଭ ଓ ରିଶୁ। ତେବେ ଶ୍ରୋତାବନ୍ଧୁ, ଶୁଣନ୍ତୁ ଆପଣଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଅନୁରୋଧ କରିଛନ୍ତି। ଆପଣମାନେ ହେଲେ କୁଳିଅଣାରୁ ଝୁନୁ ରୁନୁ, ଅଙ୍କିତା ଅମ୍ରିତା, ମିତୁ ମାମାଲି, ପିଙ୍କି ରିଙ୍କି, ଶୋଭା ମଧୁ, ମିକୁ, ବନିତା ଏବଂ ତାଙ୍କର ଅନେକ ସାଥୀ ଶ୍ରୋତା। ଉଦଳାରୁ ଆପଣମାନେ ହେଲେ ମାନସ, ମୀରା, ସ୍ୱାତି, ପିଙ୍କି, ମିତା, ରୀତା, ଗୀତା, ଅଭିଷେକ, ଅଙ୍କିତା, ଆରୁଷ, ଆର୍ୟମାନ ଓ ନୈତିକ। ଆପଣମାନଙ୍କ ଅନୁରୋଧର ଚଳଚ୍ଚିତ୍ରଟି ହେଉଛି ହମ୍ ତୁମ୍ପେ ମରତେ ହେ। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଓ ଲତା ମଙ୍ଗେସ୍କର।

0: ସେ ଶୈଳା, ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା, ଆସନ୍ତୁ ଶୁଣିବା ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ। ସମୀପେଶୁ ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଓ ନିବେଦିତା ବାରିକ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
4: ହଁ ଭାଇ, କାହାରେ ଚାଲ ହଉ,
5: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା?
5: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।

0: ধরিছি তো দোকান পোড়া
1: ঠিকনা হচ্ছে মেসর্স বাবুলাল অগরওয়ালা মেইন ট্রাফিক স্কোয়ার তিনিকুনিয়া ছক বারিপদা
2: তাহলে যা না কি কৌছ
0: চালো
3: ভাই এ মহঙ্গা যোগ ইলেকট্রি বিল ভারি টেনশন দৌছি
4: কাই তু জানিনু ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ ଏକ କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ ତ ଆଉ ଡେରି କାହିଁକି ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର
5: ବିଜୁଳି ବିଲ୍ ନେଇ ଚିନ୍ତିତ କି ଆଉ ନୁହଁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-3456-718ରେ ଯୋଗାଯୋଗ କରନ୍ତୁ ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL
6: শুভ সন্ধ্যা শ্রোতা বন্ধু
7: নমস্কার শ্রোতা বন্ধু
6: অনেক অনেক শুভেচ্ছা সহ আরম্ভ করুছু আপনার চিঠিপত্রর উত্তরক নিয়ে কার্যক্রম সমীপেছু উপস্থাপনার মু বীণা পাণি সিং এবং মো সহিত অছন্তি নিবেদিতা বারিক
7: তেবে শ্রোতা বন্ধু মোর মধ্যে আপনার বহুত বহুত শুভেচ্ছা এবং অভিনন্দন
6: আউ বহুত বহুত ସ୍ୱାଗତ ମଧ୍ୟ ଆମର ଏଇ ସମୀପେଶୁର ଆସରକୁ ନିବେଦିତା ମୁଁ କାହିଁକି କିଛି ଜାଣିପାରୁନି ସମୟଟା ଭାରି ନିଷ୍ଠୁର ନା ଅତି ଆପଣାର ସେ ସିନା ଚାଲିଯାଏ କିନ୍ତୁ ଢାଳି ଦେଇଯାଏ ଜୀବନରେ ଅନେକ ଅଲିଭା ଦାଗ ଆଉ ଅନେକ ସ୍ମୃତି ସ୍ମୃତି ସ୍ମୃତି ସ୍ମୃତି
7: ହଁ ଅପା ସ୍ମୃତି ସେ କେବେ ଚୈତାଳିତ କେବେ ଝାଞ୍ଜି ପୁଣି ଅପା ସେ କେବେ ହସାଏ ତ ପୁଣି କେବେ କନ୍ଦାଏ
6: ହଁ ନିବେଦିତା ସ୍ମୃତିରେ ଧୂଳିର ଆସ୍ତରଣ ଯେତେ ପଡ଼ିଲେ ବି ତାହା କେବେ ଲିଭେ ନା ବରଂ ମନ ଆଇନାରେ ହଜିଲା ସ୍ମୃତି ସବୁ ଗୋଟିକ ପରେ ଗୋଟିଏ ଆପେ ଆପେ ମନେ ପଡ଼ିଯାନ୍ତି
7: ହଁ ଅପା ମନେ ପଡ଼ିଯାନ୍ତି ଖିଆଲି ସମୟର ବେଖିଆଲି ଢଙ୍ଗରେ ତେବେ ଅପା ସମୟ କଣ ଆମକୁ ଛାଡୁଛି ସେ ପରା ଇସାରା ଦେଲାଣି ପ୍ରଥମ ଚିଠିଟିକୁ ପଢିବାକୁ
6: ତେବେ ନିବେଦିତା ଡେରି ନ କରି ଶୀଘ୍ର ଶୀଘ୍ର ପଢ
7: ହଁ ଅପା ପ୍ରଥମେ ଚିଠିଟି ଦେଇଛନ୍ତି ପ୍ରତାପପୁରରୁ ବାଇନ ଦାସ ସେ ଲେଖିଛନ୍ତି ସମୀପେଶୁ ପରିଚାଳିକା ଦୁଇ ଅପାଙ୍କୁ ମୋର ନମସ୍କାର
6: ଆମର ମଧ୍ୟ ପ୍ରତି ନମସ୍କାର ବାଇନ ଭାଇ
7: ପୁଣି ଲେଖିଛନ୍ତି ସମୀପେଶୁ ବିଭାଗ ଆକାଶବାଣୀର ବିଭାଗ ମଧ୍ୟ ଅଟଇ ସାର ପୁଣି ସେ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରି କହିଛନ୍ତି ରେଡିଓକୁ ସମସ୍ତେ ସ୍ଥିର ମନରେ ଶୁଣନ୍ତୁ ରେଡିଓର ପ୍ରତ୍ୟେକ କଥାରେ ଭରି ରହିଛି ବହୁ ମୂଲ୍ୟବାନ ତଥ୍ୟ ପୁଣି ଆମ ରେଡିଓ ସବୁରି ମଙ୍ଗଳ କାମନା କରି ଅନେକ କଥା ବଖାଣେ ଆଉ ବାଣ୍ଟେ ସୁଜ୍ଞାନ ଯିଏ ସୁଜ୍ଞାନକୁ ଗ୍ରହଣ କରି ସତ୍ୟ ଶାନ୍ତି ଦୟା କ୍ଷମା ଓ ସହୃଦୟରେ ପ୍ରଭୁଙ୍କ ଭକ୍ତି ଭାବନା ରଖନ୍ତି ସେମାନେ କେବେ ଅପଥଗାମୀ ହୁଅନ୍ତି ନାହିଁ ପ୍ରଭାତ ଉଠି ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଭକ୍ତିର ସହିତ ପ୍ରଣାମ କଲେ ପ୍ରଭୁ ସବୁ ବିପଦ ଆମଠୁ ଦୂରେଇ ଦେବେ
6: ହଁ ଭାଇନ ଭାଇ ଆପଣଙ୍କ ଚିଠି ପାଇ ଆମେ ବହୁତ ଖୁସି ହେଲୁ ରେଡିଓ ପ୍ରତି ମମତା ଆଉ ଆମ ପ୍ରତି ଯୋଉ ସ୍ନେହ ସଦିଚ୍ଛା ରହିଛି ତାହା ଚିରଦିନ ପାଇଁ ଏମିତି ରହିଥାଉ ସମାଜ ପାଇଁ ଆପଣଙ୍କର ଭାବନା ମଧ୍ୟ ମଙ୍ଗଳମୟ ଏହା ବି ସଦା ଉଦ୍ଭାସିତ ହେଉ ପାପ ପୁଣ୍ୟ ଧର୍ମ ଅଧର୍ମ ସତ୍ୟ ଶାନ୍ତି ଦୟା କ୍ଷମା ଏସବୁ ପ୍ରତି ତ ଆପଣ ସବୁବେଳେ ସଚେତନ ପ୍ରକୃତରେ ବାଇନ ଭାଇ ସଚେତନତା ହିଁ ସ୍ୱାଧୀନତା ସଚେତନ ମଣିଷ ନିଜ ପାଇଁ ଆଉ ସମାଜ ପାଇଁ ମଙ୍ଗଳକାରୀ ବାସ୍ତବରେ ଏହା ହିଁ ଆଜିର ସମୟର ଆହ୍ୱାନ ହେବା ଉଚିତ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ ପ୍ରଭାତର ଆରମ୍ଭ ହେଉ ପ୍ରଭୁଙ୍କ ସ୍ମରଣରେ ଆଉ ରାତ୍ରିର ଅନ୍ତ ମଧ୍ୟ ହେଉ ପ୍ରଭୁଙ୍କ ଚିନ୍ତନରେ ଏହା ତ ଖୁବ୍ ସୁନ୍ଦର ପରିକଳ୍ପନା ଆପଣଙ୍କର ହେଲେ ଆମ କଥାକୁ ବି ଟିକେ ଦୃଷ୍ଟି ଦେବେ ବାଇନ ଭାଇ ସମୀପେଶୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶ୍ରୋତାବନ୍ଧୁମାନେ ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାର ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଶୁଣିକରି ସୁଚିନ୍ତିତ ମତାମତକୁ ଉପସ୍ଥାପନ କରିବେ ଏହି ଚିଠି ମାଧ୍ୟମରେ ତେବେ ଆପଣ ମଧ୍ୟ ଶୁଣନ୍ତୁ ନା ବାଇନ ଭାଇ ଆଉ ସବୁ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ସୁନ୍ଦର ମତାମତ ଦିଅନ୍ତୁ ତେବେ ସିନା ଆପଣଙ୍କ ଚିଠିର ମାନ ଆହୁରି ବଢିଯିବ ହେଲା ପରବର୍ତ୍ତୀ ଚିଠିଟି
7: ଦେଇଛନ୍ତି ବାସିପିଠାରୁ ଅଭି ସିପୁନ ଲିପୁନ ଯମୁନା ଟିକିଲି ଶାଲିନୀ ଚରଣ ଏବଂ ବାପୁନ ସେମାନେ ଲେଖିଛନ୍ତି ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ସାନ୍ଧ୍ୟକାଳୀନ ନମସ୍କାର
6: ଆମର ମଧ୍ୟ ସାନ୍ଧ୍ୟକାଳୀନ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ
7: ପୁଣି ଲେଖିଛନ୍ତି ଅପା ଆମେମାନେ ଆକାଶବାଣୀ ବାରିପଦାର ନିୟମିତ ଶ୍ରୋତା ରଥଯାତ୍ରାରେ ପ୍ରଭୁଙ୍କୁ ନେଇ ଯେତେ ସବୁ କାର୍ଯ୍ୟକ୍ରମ ପ୍ରଚାର କରାଗଲା ବହୁତ ଭଲ ହୋଇଛି ସେଥିପାଇଁ ସବୁ ଅପା ଭାଇମାନଙ୍କୁ ଆମ ତରଫରୁ ଧନ୍ୟବାଦ ଜଣାଇଦେବେ ଏବେ ତ ବର୍ଷା ଦିନ ପ୍ରାୟ ସମୟରେ

0: ସମସ୍ତେ ଭିଜୁଛନ୍ତି, ତେଣୁ ଜ୍ୱର କାଶ ଥଣ୍ଡା ସାଙ୍ଗକୁ ଆହୁରି ଅନେକ ରୋଗ ମାଡ଼ି ବସିବ, ତେଣୁ ସଚେତନାତ୍ମକ କାର୍ଯ୍ୟକ୍ରମ କରି ଶୁଣାଇବେ। ଡେଙ୍ଗୁ ଏବଂ ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା କଥାକୁ ନେଇ ମଧ୍ୟ କାର୍ଯ୍ୟକ୍ରମ ଶୁଣାଇଲେ ଭାରି ଭଲ ହେବ। ଅପା ରହୁଛୁ, ନମସ୍କାର।
1: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ। ଆମର ଆରାଧ୍ୟ ଦେବତା ସେ ତାଙ୍କୁ ନେଇ ପ୍ରଚାର ପ୍ରସାର କରାଯାଇଥିବା ସବୁ କାର୍ଯ୍ୟକ୍ରମ ଶୁଣି ଧନ୍ୟବାଦ ମଧ୍ୟ ଦେଇଛନ୍ତି ସବୁ ଅପା ଭାଇ ମାନଙ୍କୁ। ଏହା ତ ଆହୁରି ବେଶି ଖୁସିର କଥା। ଆପଣମାନଙ୍କ ଧନ୍ୟବାଦକୁ ଆମର ଏଇ ସମୀପିଶୁ କାର୍ଯ୍ୟକ୍ରମ ମାଧ୍ୟମରେ ଏଇ ସଙ୍ଗେ ସଙ୍ଗେ ଜଣାଇଥିଲୁ ଶ୍ରୋତା ବନ୍ଧୁ। ଆପଣମାନେ ଶରୀର ପ୍ରତି ଯତ୍ନବାନ ଅଛନ୍ତି ନିଶ୍ଚିତ ଭାବରେ, ବହୁତ ସୁନ୍ଦର କଥା। ଆପଣଙ୍କ ଅନୁରୋଧ ମଧ୍ୟ ସ୍ୱାଗତ ଯୋଗ୍ୟ। ସବୁବେଳେ ତ ସଚେତନାତ୍ମକ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରାଯାଉଛି ଶ୍ରୋତା ବନ୍ଧୁ। ଡେଙ୍ଗୁ ଏବଂ ମ୍ୟାଲେରିଆରୁ ରକ୍ଷା ପାଇବା କଥା ତ ଆମର ସୂଚନା ସମ୍ବାଦ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରାଯାଉଛି, ତଥାପି ଆପଣଙ୍କର ଅନୁରୋଧକୁ ମନେ ରଖିଲୁ ଶ୍ରୋତା ବନ୍ଧୁ। ଆପଣମାନେ ରେଡିଓ ନୀତି ଶୁଣନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କର ପସନ୍ଦ ଯୋଗ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ। ହେଲା, ପରବର୍ତ୍ତୀ ଚିଠି ନିବେଦିତା।
0: ଏଥର ଚିଠିଟି ଦେଇଛନ୍ତି ତକତପୁରରୁ ସରୋଜିନୀ ଦାସ। ସେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ମୋର ନମସ୍କାର।
1: ଆମର ମଧ୍ୟ ପ୍ରତି ନମସ୍କାର ସରୋଜିନୀ ଭଉଣୀ।
0: ପୁଣି ଲେଖିଛନ୍ତି, ରେଡିଓରେ ପ୍ରଚାର ହେଉଥିବା ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି। ସମୀପେଶରେ ଯେତେବେଳେ ଚିଠି ପଢା ହୁଏ, କାହାର ଚିଠି କିପରି ମତାମତ ଦେଇ ଲେଖିଛନ୍ତି ତାହା ଶୁଣେ। ବାଇନ ଦାସଙ୍କ ଚିଠି ପଢା ବେଳେ ଖୁବ୍ ଗୁରୁତ୍ୱ ଭାବରେ ଶୁଣେ। ସେ ପାରିବାରିକ, ସାମାଜିକ, ଦେଶ, ଗ୍ରାମାଞ୍ଚଳ, ଆଧ୍ୟାତ୍ମିକତା ଏବଂ ସମସ୍ତଙ୍କ ମଙ୍ଗଳ ପାଇଁ ବିଭିନ୍ନ ଉପଦେଶମୂଳକ ଚିଠିରେ ଲେଖିଥାନ୍ତି। ତେଣୁ ବାଇନ ଭାଇଙ୍କୁ ଅଶେଷ ଧନ୍ୟବାଦ। ଭଗବାନ ଏପରି ମଣିଷଙ୍କୁ ସୁସ୍ଥ ରଖନ୍ତୁ ଏବଂ ଆଶୀର୍ବାଦ ଦିଅନ୍ତୁ। ମୋର ଅନୁରୋଧ, ଆମେମାନେ ମଧ୍ୟ ତାଙ୍କ ଭଳି ଚିଠି ଲେଖିବା ଅଭ୍ୟାସ କରିବା ଉଚିତ।
1: ଆପଣଙ୍କ ଚିଠି ପାଇ ଆମେ ବହୁତ ଖୁସି ହେଲୁ। ବେଶୀ ଖୁସିର କଥା ହେଉଛି ଆପଣ ପ୍ରତିଦିନ ରେଡିଓ ଶୁଣୁଛନ୍ତି। ଆପଣ ଆମର ପ୍ରିୟ ଶ୍ରୋତା, ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଭଲ ବି ଲାଗୁଛି। ତେବେ ଭଉଣୀ, ଏଇଠି ଗୋଟେ କଥା କହି ରଖୁଛୁ, ଆପଣ ସବୁ କାର୍ଯ୍ୟକ୍ରମ ଶୁଣି ଭଲ ଲାଗୁଛି କହିଲେ ହେବନି, ଆହୁରି କେଉଁ ଦିଗ ପ୍ରତି ଆମେ ଦୃଷ୍ଟି ଦେବୁ ଯାହାଦ୍ୱାରା କି କାର୍ଯ୍ୟକ୍ରମ ସବୁ ଆହୁରି ମନଛୁଆ ଆଉ ଶିକ୍ଷଣୀୟ ହୋଇପାରିବ ତାହାକୁ ନେଇ ମଧ୍ୟ ମତାମତ ଦିଅନ୍ତୁ। ସମୀପେଶୁ କାର୍ଯ୍ୟକ୍ରମ ବି ଶୁଣୁଛନ୍ତି, ବାଇନ ଦାସଙ୍କ ଚିଠି ଆପଣଙ୍କୁ ଆକୃଷ୍ଟ କରିଛି ଜାଣି ଆହୁରି ଖୁସି ହେଲୁ। ଆପଣଙ୍କ ଧନ୍ୟବାଦ। ଆପଣଙ୍କର ଇଚ୍ଛାକୁ ଏଇ ମୁହୂର୍ତ୍ତରେ ଆମର ସମୀପିଶୁ କାର୍ଯ୍ୟକ୍ରମ ମାଧ୍ୟମରେ ବାଇନ ଭାଇଙ୍କୁ ଜଣାଇଦେଲୁ। ହେଲେ ଚିଠି ଦେବାକୁ ଜମାରୁ ଭୁଲିବେନି ଭଉଣୀ, ପରବର୍ତ୍ତୀ ଚିଠି ନେବେ।
0: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ଖୁଣ୍ଟାରୁ ସୁଭଦ୍ରା, ହିମତ ଏବଂ କୁଞ୍ଜଲତା। ସେମାନେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ସାଦରେ ନମସ୍କାର।
1: ଆମର ମଧ୍ୟ ସାଦରେ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
0: ପୁଣି ଲେଖିଛନ୍ତି, ଅପା ଆମେମାନେ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା। ଆତ୍ମନିଯୁକ୍ତିର ପନ୍ଥାରେ ଧୂପକାଠି ପ୍ରସ୍ତୁତି ସମ୍ପର୍କରେ ଶୁଣିଲୁ। ଏମିତି ଆଉ କେଉଁ କେଉଁ କାର୍ଯ୍ୟକ୍ରମ ସହଜରେ ଏବଂ ଅଳ୍ପ ପଇସାରେ ଲଗେଇ ଆୟ କରିପାରିବୁ ଏବଂ ବ୍ୟବସାୟ ଆରମ୍ଭ କରିପାରିବୁ, ସେଭଳି ଆଉ କେତୋଟି କାର୍ଯ୍ୟକ୍ରମ କରି ଶୁଣାଇଲେ ଆମେ ଉପକୃତ ହେବୁ। ଚାଷବାସ କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛୁ, ଭଲ ଲାଗୁଛି। ଆମର ଅନୁରୋଧ, ଭଲ ଭଲ ଗୀତି କଥା ଶୁଣାଇବାକୁ। ଅପା ରହୁଛୁ, ନମସ୍କାର।
1: ଶ୍ରୋତା ବନ୍ଧୁ, ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଆପଣମାନେ। ଅଳସୁଆ ସବୁବେଳେ ଦୁଃଖ ପାଏ, ଆଉ ଉଦ୍ୟୋଗୀ ସବୁବେଳେ ଆଗକୁ ବଢେ। ଆପଣମାନେ ଉଦ୍ୟୋଗ କରୁଛନ୍ତି, ନିଶ୍ଚୟ ଦିନେ ନା ଦିନେ ଉନ୍ନତିର ଶୀର୍ଷ ସୀମାରେ ପହଞ୍ଚିବେ। ଉଦ୍ୟମ ଜାରି ରଖନ୍ତୁ ଶ୍ରୋତା ବନ୍ଧୁ, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସିବ। ଆପଣମାନେ ଆତ୍ମନିଯୁକ୍ତିର ପନ୍ଥାରେ ଧୂପକାଠି ପ୍ରସ୍ତୁତି ସମ୍ପର୍କରେ ଶୁଣି ଆହୁରି ସେହିଭଳି ଆତ୍ମନିଯୁକ୍ତିରେ କି କି ପନ୍ଥା ରହିଛି ସେ ସମ୍ପର୍କରେ କାର୍ଯ୍ୟକ୍ରମ କରି ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଛନ୍ତି, ନିଶ୍ଚୟ ଶୁଣାଇବୁ। ଆଉ ଗୀତି କଥା ମଧ୍ୟ ନିହାତି ଶୁଣିବେ। ଆପଣଙ୍କ ଖୁସି ହିଁ ତ ଆମର ଖୁସି ଶ୍ରୋତା ବନ୍ଧୁ। ହେଲା,
0: ତେବେ ଅପା, ସମୟ ତ ଅଫେରା ନଈ, ତାର କିଛି ଠିକଣା ନାହିଁ। ହେଲେ ହେଲେ ଆମର ତ
1: ଆମର ଠିକଣା ଅଛି, ଏଇଆ ତ।
0: ହଁ ଅପା।
1: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଗଲାଣି, ଆପଣମାନଙ୍କୁ ଅନୁରୋଧ, ବହୁ ସଂଖ୍ୟାରେ ଚିଠି ଦେବେ ନିଶ୍ଚୟ, ଜମାରୁ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣା,
1: ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
2: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କର।

0: ବିଲ୍ ନେଇ ଚିନ୍ତିତ କି?
1: ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।

ଶେଷ ହେଲା ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ। ଉପସ୍ଥାପନାରେ ଥିଲେ ବୀଣାପାଣି ସିଂ ଓ ନିବେଦିତା ବାରିକ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ସୁମତି, ସତେ କଣ ତାଙ୍କର ସେଦିନ କଥା ମନେ ପଡ଼ିବ? ସେ ଗୋରୁ ଜଗା ବଣଭୋଜି ସେବଳ କଥା ତାଙ୍କର ମନରେ ଥିବ? ସେ ଯେ ବର୍ତ୍ତମାନ ରାଜରାଜେଶ୍ୱର।

ପିଲାଦିନେ ଆମ ଘରକୁ ଆସି ସଖା ସଖା କହି କେତେ ଥଟା ମଜା ଲଗଉଥିଲେ, ଖୁଦ ଭଜା ଗଣ୍ଡାଏ ଦେଲେ ପାଟିରେ ପକେଇ ଦଉଥିଲେ। ଆଜି କଣ ସେ ଭାବକୁ ପାସୋରି ଦେବେ? ତମେ ନିଶ୍ଚୟ ଯାଅ।

0: ମଣ୍ଡାଏ ଖୁଦ ଭଜା ଅଛି, ତାକୁ ନେଇ ଯା କି ତମ ସଖାଙ୍କୁ ଦବ।
1: ସୁମତି, କି କଥା କହୁଛ? ଖୁଦ ଭଜା ନେଇ ଦ୍ୱାରକା ରାଜସଭାକୁ ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି? ତମର କଣ ଲାଜ ସରମ ଉଭେଇ ଗଲା?
0: ଲାଜ କଣ, ଧନ କାହାର, ସମ୍ପଦ କାହାର, ପୁଣି ଖୁଦ କାହାର, ଯିଏ ଦେଇଛି ସବୁ ତାର। ଘରେ ଖୁଦ ଟିକିଏ ବାଢ଼ିଥିଲେ କୃଷ୍ଣକୁ ଆଗେ ଖୋଜା, ଆଉ ମୁଁ କହିଲା ବେଳକୁ ପଛଉଛ? ଆଉ କଣ ମୋ ମନ ବିଡ଼ିବାକୁ କୃଷ୍ଣକୃଷ୍ଣ ସବୁବେଳେ ହୁଅ?
1: ସୁମତି, ସୁମତି, ତୁମେ ମୋର ଶିକ୍ଷାଦାତ୍ରୀ, ତୁମ ଆଗେ ଅବଜ୍ଞା କରିବା ମୋର ସାଧ୍ୟତୀତ। ଚାଲ ତେବେ କାହିଁ ଖୁଦ ମୂଳକୁ ଗଣ୍ଡିଏ ଦିଅ, ଆଉ ବିଳମ୍ବରେ କାର୍ଯ୍ୟ ନାହିଁ।

ବାଲ୍ୟସଖା ସୁଦାମା ମୋତେ ଆଜି ଦେଖା କରିବାକୁ ଆସୁଛନ୍ତି। ସତରେ ସଖାର ଭକ୍ତି ଡୋରିରେ ମୁଁ ସଦାସର

0: ସୁମତି, ତୁମ କଥାରେ ପଡ଼ି ମୁଁ ଏତେ ପଥ ଆସିଲି, ମାତ୍ର ଦେଖୁଛି ଏଇଠାରେ ମୋର ସମସ୍ତ ଆଶା ଭରସା ଲୋପ ପାଇଲା। ନଦୀ ବର୍ତ୍ତମାନ ପ୍ରବଳ ଭାବରେ ବଢ଼ୁଛି, ଏଣେ କଳା କଳା ମେଘମାଳା ଆକାଶରେ ଘୋଟି ଚତୁର୍ଦ୍ଦିଗ ତମସାଚ୍ଛନ୍ନ କରିଦେଲାଣି। ବିଜୁଳି ଆଉ ଘଡ଼ଘଡ଼ିର ସୀମା ନାହିଁ, ଉପାୟ କ'ଣ? ହେ ଭଗବାନ, ହେ କୃଷ୍ଣ, ଆଉ କ'ଣ ମୋ ଗୃହକୁ ଫେରିଯିବି?
1: ସଖା ମୋର ଫେରିଯିବାକୁ ବସିଛି, ନାଉରୀ ପିଲା ହେଇ ଡଙ୍ଗା ନେଇ ଯାଏ।
2: କିଏ ସେ ପାରିକୁ ଯିବାବାଲା ଅଛି? ଶୀଘ୍ର ଆସ, ନଈ ଭାରି ବଢୁଛି, ଶୀଘ୍ର ଆସ, କିଏ ଅଛି?
0: ଆଉ ତ କେହି ନାହିଁ ବାପ, ମୁଁ ଏକା ଏଠି ଅଛି, ଟିକିଏ ପାରି କରିଦବୁ?
2: ଘୋଷେଇ ଦଣ୍ଡବତ, ଟିକିଏ କ'ଣ, ଗୋଟା ଯାକ ପାରି କରିଦେବି, ଦିଅ ମାସୁଲ ଟିକେ ଦିଅ।
0: ମୁଁ ଜଣେ ଦରିଦ୍ର ବ୍ରାହ୍ମଣରେ ବାପ, ମୋ ନିକଟରେ କିଛି ନାହିଁ।
2: ସେ କଥା ପଟିବ ନାହିଁ ଘୋଷେଇ, ସେ କଥା ପଟିବ ନାହିଁ, ଆଉ ଦି ପଇସା ଦେଲେ ସୁଦ୍ଧା ମୁଁ ଏକୁଟିଆ ବ୍ରାହ୍ମଣକୁ ଏ ଭରା ନଈରେ କଦାପି ପାରି କରିପାରିବି ନାହିଁ।
0: ଆରେ ବାଇଆ, ମୁଁ ତତେ କଲ୍ୟାଣ କରିବି, ତୋର ଧର୍ମ ହବ।
2: ନାଇଁ ନାଇଁ ଘୋଷେଇ, ଯଦି କିଛି ହାନି ଲାଭ ହୁଏ କିଏ ଦାୟୀ?
0: ଆରେ ବାଇଆ, ସେଥି ନିମିତ୍ତ ଠାକୁର ପରା ଅଛନ୍ତି।
2: ଘୋଷେଇ, ଠାକୁର କିଏ, କେଉଁଠାରେ ଥାନ୍ତି, ସେ କ'ଣ ବିପଦ ବେଳେ ଉଦ୍ଧାର କରନ୍ତି?
0: ବାଇଆ, ତୁ ପିଲା ଲୋକ, ସେ କଥା କ'ଣ ବୁଝିବୁ? ଏଇ ଦେଖ, ମୁଁ ନିର୍ଭର ହେଇ ଭଗବାନଙ୍କୁ ଭାବିବାରୁ ସେ ତୋତେ ପଠେଇଲେ, ତୁ ନିଶ୍ଚୟ ମୋତେ ବିପଦରୁ ଉଦ୍ଧାର କରିବୁ। ସେ ପରା ସତ୍ୟ ନିରଞ୍ଜନ ସବୁଠାରେ ଅଛନ୍ତି, ଯିଏ ଆତଙ୍କ ବେଳେ ତାଙ୍କୁ ଚିନ୍ତା କରେ ସେ ତା ଭାବ ଶୁଣନ୍ତି।
2: ହଉ ତେବେ ଘୋଷେଇ, ଆସ ଡଙ୍ଗାକୁ ଆସ,

0: ଆସନ୍ତ ଦେବର୍ଷେ କହିଥିଲି ନା ମୁଁ ତୁମକୁ ସ୍ମରଣ କରିବି।
1: କିନ୍ତୁ ପ୍ରଭୁ ଉଦ୍ଦେଶ୍ୟ ତ କହୁନାହାନ୍ତି।
0: ଉଦ୍ଦେଶ୍ୟ ମନ୍ଦ
1: ମନ୍ଦ ନାରାୟଣ ନାରାୟଣ।
0: ପିଲାଦିନ କଥା ମୋର ମନେ ପଡ଼ୁଛି ଦେବର୍ଷେ ଦେବର୍ଷେ।
1: ପ୍ରଭୁ
0: ସଖା ସାଙ୍ଗେ କେତେ ଖେଳୁଥିଲି, ଆଜି ତାଙ୍କ ସାଙ୍ଗରେ ଟିକେ କୌତୁକ ହେବାକୁ ମନ ପଡ଼ୁଛି। ଆସ ଆସ ଦେବର୍ଷେ।
2: ଏଇ ତ ଘୋର ଜଙ୍ଗଲ, କେହି ଜଣେ ହେଲେ ଦେଖାଯାଉନାହାନ୍ତି, ଗାଁକୁ ବାଟ ପଚାରିବି। ଏଣ ବାଘ ଗର୍ଜନ ଶୁଭିଲାଣି, ବୋଧ ହୁଏ ଏହି ଜୀବନରେ ଆଉ ମୋ କୃଷ୍ଣ ମୁଖ ଦେଖିପାରିବି ନାହିଁ। ସଖା ସଖା କୃଷ୍ଣ କୃଷ୍ଣ।

0: ଆଉ ଯିବାକୁ ଇଚ୍ଛା ବଳୁ ନାହିଁ। ଯଦି କେହି ଦିନ ଅରକ୍ଷିତ ବୋଲି ଘୃଣା କରି ତଡ଼ି ଦିଅନ୍ତି ତେବେ ବଡ଼ ଲଜ୍ଜା ହେବ। ତା ଅପେକ୍ଷା ମୋର ଫେରିଯିବା ଉଚିତ।
1: ସଖ ମୋର ଫେରିଯାଉଛନ୍ତି, ଯାଏ ତାଙ୍କୁ ପାଛଟି ଆଣେ।

0: ନା ନା ନା ନା ଛାମୁଙ୍କ ଦର୍ଶନ ଯୋଗ
1: ଛି ଛି ସକା ଛି ଆପଣଙ୍କ ଛାମୁଙ୍କ କାହାକୁ କହୁଛ ସଖା ମୁଁ କୌଣସି ପୂର୍ବର ସଖା ପଦବାଚ୍ୟ ନୁହେଁ

0: ବୋଧହୁଏ କିଛି ଆଣିଛ, ମତେ ଲୁଚଉଛ ନାଇଁ। ତମ ଲୁଗା କାଢ଼ିଲ, କାଢ଼। ଏଇ ତ ସଖୀଙ୍କ ହାତ ଖୁଦ ବଜା, ଅନେକ ଦିନ ପରେ ପାଇଲି। ବା ଭାରି ସୁଆଦିଆ ହେଇଛି।
1: ଥାଉ ଥାଉ ନାଥ, ଆରେ ଏ କ'ଣ କରୁଛନ୍ତି? ସଖା ତ ଆପଣଙ୍କର ସେଇ ବୁଠିକାରେ ସମସ୍ତ ତ୍ୱାରକା ସମ୍ପଦର ଅଧିକାରୀ, ପୁଣି କ'ଣ ଅଛି? ଅବଶିଷ୍ଟ ଯାହା ଖୁଦ ଅଛି ତାହା ମୋର ଭାଗ, ଦିଅନ୍ତୁ ନା।
2: ପ୍ରଭୁ, ସେ ପ୍ରସାଦରୁ ମୋତେ କିଛି ମିଳୁ।
0: ନା ଦେବର୍ଷୀ, ଏ ସିନା ମୋ ପାଇଁ ଅମୃତ, ତମ କ'ଣ?
2: ପ୍ରଭୁଙ୍କ ଲାଗି ହେଇ ସାରିଲାଣି ଯେତେବେଳେ, ସେ ତ ମୋ ପାଇଁ କୈବଲ୍ୟ। ଦିଅନ୍ତୁ ପ୍ରଭୁ, ମୋ ଜୀବନ ସାର୍ଥକ ହେଲା। ନାରାୟଣ ନାରାୟଣ।
0: ଚାଲ ସଖା, ବହୁ ପଥ ଅତିକ୍ରମ କରି ଆସିଛ, ବିଶ୍ରାମ କରିବ। ଚାଲ ଚାଲ ସଖା।

0: ମୁଁ ବିଦାୟ ନେଉଛି।
1: ସଖା ସଖୀଙ୍କୁ କହିବେ ତାଙ୍କ ସଖାଙ୍କ ପାଇଁ ଖୁଦ ବଜା ଦେଲେ, ମୋ ପାଇଁ କିଛି ହେଲେ ଦେଲେ ନାହିଁ। କହିବେ ମୁଁ ବି ସେଥିରୁ ମୁଠିଏ ଖାଇ କୃତାର୍ଥ ହେଇଛି।
0: କହିବି କହିବି ହୋଇ କହିପାରିଲି ନାହିଁ, ମନ କଥା ମନରେ ରହିଗଲା। ଦବା କଥା ତ କାହାରି ତୁଣ୍ଡରେ ନାହିଁ।

ଦୈବ, ମୋର ଏ ପୋଡ଼ା କର୍ମରେ ଏଇଆ ଲେଖିଥିଲୁ? ସିଏ ତ ଜମା ମଙ୍ଗୁ ନଥିଲେ, କାହିଁକି ବାଧ୍ୟ କରି ପଠେଇଲି? ଚାହିଁ ଚାହିଁ ଆଖିରୁ ପାଣି ମଲାଣି।

0: ମୁଁ ପାପିଷ୍ଟା କଣ କଲି? ତାଙ୍କ ଇଚ୍ଛା ବିରୁଦ୍ଧେ କାହିଁକି ତାଙ୍କୁ ପଠେଇଦେଲି? ଆଉ କଣ ଅଭିମାନ କରି ରହିଗଲେ?
1: କୃଷ୍ଣ,

0: କେବଳ ଏହି ଆଶା ରହିଲା ମରିବା ପୂର୍ବରୁ ଥରେ ଥରେ ସ୍ୱାମୀ ଶ୍ରୀ ମୁଖ ଦେଖିପାରିଲି ନାହିଁ। ପର ଜନ୍ମରେ ଯେମିତି ଦେଖା ହୁଏ ହେ କୃଷ୍ଣ ସ୍ୱାମୀ ମୋର ମଙ୍ଗଳରେ ବାସ କରନ୍ତୁ। ଏଇଥର ବିଦାୟ ନେଲି। ଇଏ କଣ ଏ କି ଆଶ୍ଚର୍ଯ୍ୟ, ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ ଟୋପାଏ ତ ପାଣି ନାହିଁ। ଏ ପୋଖରୀ ନା ମୃଗ ତୃଷ୍ଣା, ଏ ଫଟା କପାଳକୁ ସବୁ ବିଡ଼ମ୍ବନା।
1: ସଖୀ ସୁମତି ପୋଖରୀରେ ଝାସ ଦେବାକୁ ଆସିଥିଲେ, ମାୟାରେ ପୁଷ୍କରିଣୀଟି ଶୁଷ୍କ କରିଦେଲି, ନହେଲେ ସେ ଆତ୍ମହତ୍ୟା କରିଥାନ୍ତେ। ତିନାହିନା ହୋଇ ବହୁ କଷ୍ଟ ପାଇଲେଣି ସଖୀ, ଚାହେ ଭାରୁଆ ହିଁ ତାକୁ ଦେଖାଦିଏ।

0: ଅଛନ୍ତି? ମୁଁ କଣ ଦେଖିବାକୁ ଏତେ ଅସୁନ୍ଦରିଆ ମାଉସୀ?
1: ନାଇଁ ରେ, ତତେ ଦେଖିଲେ ତ ମଣିଷ ଫୋକସ ଫୁଲିଯିବ, ତୋ କଥାରେ ତ ମଣିଷ କିଣି ହେଇଯିବ ରେ
0: ମାଉସୀ। ଆଉ କେତେ ବାଟ ଯିବା? କାନ୍ଧ ମୋର କଟ କଟ କଲାଣି, ଗୋସେଇ କଣ ଦେଇଛନ୍ତି କେ ଜାଣି।
1: ଓ ହେଇଟି, ସେଇ ଯୋଉ କୁଡ଼ିଆଟି ଦେଖାଯାଉଛି ସେଇଠିକି ଚାଲ ବାପା।
0: ଓହୋ, ସେଇଠି? ମାଉସୀ, ତାଲିକା ଦେଖି ତମର ଜିନିଷ ତକ ରଖିଦିଅ।
1: ପୁଅ, ତୋର କେତେ ମୂଲ ହେଲା?
0: ଗୋସେଇଙ୍କ ଠାରୁ ମୁଁ ଆଗରୁ ଛିଣ୍ଡେଇ ନେଇଛି ମାଉସୀ, ତମେ ଜିନିଷ ରଖ, ମୁଁ ଚାଲିଲି।
1: ପୁଅ ଶୁଣ ଶୁଣ, ତୋ ଘର କୋଉଠି?
0: ମୋ ଘର, ମୋ ଘର ହଉଛି ବୃନ୍ଦାବନ, ଜାତିରେ ମୁଁ ଗୋପାଳ। ଆସୁଛି ମାଉସୀ, ବେଳ ଅଛି ରହୁଛି, କେତେ ଘର ଯିବାକୁ ଅଛି, ଆସୁଛି।
1: ପୁଅ, ଗୋଟେ କଥା ରଖିବୁନି, କେତେ ବାଟରୁ ଆଇଛୁ, ହାଲିଆ ହେଇ ପଡ଼ିଥିବୁ, ତୁଣ୍ଡରେ କିଛି ନ ଦେଇ ଚାଲିଯିବୁ।
0: ଛି ମାଉସୀ, ସେ କଥା କୁହନି, ମତେ ଯିଏ ସେ ନ କରେ ମୁଁ ଘର ଦ୍ୱାର ଫୁଲି ତା ଘରେ ଯାଇ ରହିଯାଏ।
2: କାହା ସାଥିରେ କଥା ହଉଛ ମା?
1: ବୃନ୍ଦାବନରୁ ଭାରୁଆ ଆସିଛି ଝିଅ, ସିଏ ଏସବୁ ପଠେଇଛନ୍ତି।
2: ବୃନ୍ଦାବନରୁ କିଏ ଆସିଛି ମା? ଓ ତୁମେ?
1: ତାଙ୍କୁ ଚିହ୍ନିଛୁ ମା?
2: ତାଙ୍କରି ପାଇଁ ତ ମୋର ଏ ଦଶା, ନହେଲେ କ'ଣ ମୁଁ ସନ୍ନ୍ୟାସିନୀ ହେଇ ତମ ଘରେ ଆଶ୍ରୟ ନେଇଥାନ୍ତି।
1: ଭଲ ହେଲା ତମ ଦୁଇ ଜଣଙ୍କର ସାକ୍ଷାତ ହେଇଗଲା।
0: ମୁଁ ଆଉ ବୃନ୍ଦାବନକୁ କାହିଁକି ଯିବି ମାଉସୀ, ଏଇଠି ରହିବି, ଯୋଉଠି ହେଲେ ମୂଲ ଲାଗି ପେଟ ପୋଷିବା ତ କଥା। ତମର ଏ ଭଙ୍ଗା କୁଡ଼ିଆଟାକୁ ସଜାଡ଼ି ଦେଲେ ତମେ କ'ଣ ମୁଠାଏ ଖାଇବାକୁ ଦବନି ମାଉସୀ?
1: ତମ ଦୁଇ ଜଣଙ୍କର ହାବଭାବ ଦେଖି ମତେ କେମିତି କେମିତି ଲାଗୁଛି।
0: ପିଲାବେଳେ ନା ମୋର ଟିକେ ଚୋରି ଭାବ ଥିଲା ମାଉସୀ, ୟା ଘରୁ ତା ଘରୁ ଚୋରେଇ ଖାଇ ଯାଉଥିଲି, ସେଥିପାଇଁ ମାଠୁ ଖୁବ୍ ମାଡ଼ ଖାଇଛି। ଆଉ ସେ ପ୍ରକୃତି ନାହିଁ, ତମ ଘରେ ବି ସେ ଜିନିଷ ନାହିଁ।
1: କ'ଣ?
0: ସରଳ ବଣି।
1: ନାଇଁ ରେ ବାପା, ସେ ଅପୂର୍ବ ଜିନିଷ ଏ ଗରିବ କୁଡ଼ିଆରେ କୁଆଡ଼ୁ ଆସିବ?
0: ଆମର ତ ଗୋପାଳ ଘର ମାଉସୀ, ମୁଁ ଏଠି ରହିଲେ ଗାଈ ଗୋରୁ ରଖିବାନି। ତମ କୁଡ଼ିଆ ଏମିତି ବଦଳିଯିବ ମାଉସୀ, ଦେଖିବ ଗୋସେଇ ଆସିଲେ ବି ମୋଟେ ଚିହ୍ନି ପାରିବେନି।
1: ଯାହା ତୋର ଇଚ୍ଛା ହଉଛି କର।

ସୁ ମୋତେ କେତେ କରି କହିଥିଲା ସଖାଙ୍କଠାରୁ କିଛି ମାଗି ଆଣିବା ପାଇଁ, କିଛି ମାଗି ପାରିଲି ନାହିଁ। ଶ୍ରୀଅଙ୍ଗରୁ ଯେଉଁ ରତ୍ନହାରଟି ଦେଇଥିଲେ ତାକୁ ବି ଦାନ କରିଦେଲି। ନାରଦ କହୁଥିଲେ ତାଙ୍କୁ ଯାହା ମାଗିଥିଲେ ତାହା ମିଳିଥାନ୍ତା, କିନ୍ତୁ କିନ୍ତୁ ହରିନାମ ଜପିବା ପାଇଁ ମାଳାଟି ଖୁବ୍ ସୁନ୍ଦର ହୋଇଥିଲା। ଛାଡ଼, ସଖା ଦେଇଥିଲେ ପୁଣି କ'ଣ ଭାବି ତାକୁ ନେଇଗଲେ କେଜାଣି, ସବୁ ତାଙ୍କରି ଇଚ୍ଛା। ଏଇ ତ ଘର ପାଖ ହେଇଗଲାଣି, ସୁମତି ଯାହା ଗାଳିଦେବ ପଛେ ଶୋଇଯିବ।

କ'ଣ ଆଉ କରିବି? ଏଇ କ'ଣ ଦେଖୁଛି, ମୋର ଭଙ୍ଗା କୁଡ଼ିଆ ଯୋଉଠି ଥିଲା ସେଠି ଗୋଟେ କ'ଣ ବିରାଟ ଅଟ୍ଟାଳିକା ଠିଆ ହୋଇଛି। ତେବେ କ'ଣ, ତେବେ କ'ଣ ସୁମତି ମୋର ଭୋକ ଉପାସରେ ଘର ଢିଅ ବିକି ଗାଁ ଛାଡ଼ି କୁଆଡ଼େ ଚାଲିଯାଇଛି? ଏଇ ତ ସୁମତି ସେଠି ଠିଆ ହୋଇଛି। ଯାଏ ଯାଏ ତାକୁ ପଚାରେ କ'ଣ ହେଇଛି। ହେ ସଖା, ହେ କୃଷ୍ଣ, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା।

0: ତୁମେ କଣ କହୁଛ ସୁମତି? କିଏ ଭାର ପଠେଇଥିଲା?
1: ସିଏ ତ ତୁମ ନାଁ କହିଲା, ମୁଁ କଣ ଜାଣିଛି? ସେ କାଳିଆ ଟୋକା କିଏ?
0: କାଳିଆ?
1: ହଁ,
0: କୁଆଡ଼େ ଗଲା ସେ କାଳିଆ?
2: ସଖା
0: କି ସଖା କୃଷ୍ଣ,
2: ତୁମେ ତୁମେ ସେଇ ଭାରୁଆ ସଖା, ଏ ଦରିଦ୍ର ସଖାଟା ପାଇଁ ତୁମେ ଏତେ କଷ୍ଟ କଲ କୃଷ୍ଣ।
3: ଆଉ ମୁଁ କଣ କିଛି କରିନି?
2: ତେବେ ତୁମେ ବି ଏ ଦିନ ଅକିଞ୍ଚନ କରି ସୁମତି ସୁମତି ସୁମତି ତୁମେ ମହାଭାଗ୍ୟବତୀ ସୁମତି, କାହାକୁ ତୁମେ ସ୍ନେହ ବନ୍ଧନରେ ବାନ୍ଧି ରଖିଛ ଜାଣ?
4: ଭକ୍ତ ପାଇଁ ମୁଁ ସବୁ କରିପାରେ ସଖା, ସବୁ କରିପାରେ
2: ସଖା। ମୋର ଏସବୁ କିଛି ଲୋଡ଼ା ନାହିଁ ସଖା, ଧନର ମୋହ ଦେଖାଇ ତମେ ମୋତେ ଆଉ ଭଣ୍ଡି ଦିଅ ନାହିଁ ସଖା, ମୋତେ ଭଣ୍ଡି ଦିଅ ନାହିଁ।
4: ନା ସଖା, ତମେ ଭୟ କର ନା ସଖା, ଏ ମୋର ତୁମକୁ କେବେ ଗ୍ରାସ କରିବ ନାହିଁ। ଆସୁ ଆସୁ ସଖା, ଏଇ ସିଂହାସନକୁ ଆସୁ।
2: ନା
4: ଆସୁ ସଖୀ,
2: ନା
4: ତୁମ ଦୁହିଁଙ୍କ ସିଂହାସନରେ ବସାଇ ଆମେ ଧନ୍ୟ ହବୁ। ଆଜିଠାରୁ ଏ ରାଜ ସମ୍ପଦ ଭୋଗ କର।
5: ନାରାୟଣ ନାରାୟଣ, ନିଅନ୍ତୁ ନିଅନ୍ତୁ ଆପଣଙ୍କ ରତ୍ନହାର, ସୁଦାମା ପ୍ରକୃତରେ ଆପଣଙ୍କର ଭକ୍ତ। ନାରାୟଣ ନାରାୟଣ।
4: ଦେବର୍ଷି
5: ପ୍ରଭୁ,
4: ସେ ହାର ତୁମ ସଖାଙ୍କୁ ଦେଇଛି, ତାଙ୍କରି ଗଳାରେ ସେ ହାର ଶୋଭା ପାଉ।
2: ନା ସଖା, ନା, ସେ ହାର ଗଳାରେ ନୁହେଁ, ସେ ହାର ଜପା ମାଳି ହେଇ ମୋ ହାତରେ ତ ସଖା, ମୋତେ ଏତିକି ଅନୁମତି ଦିଅ
4: ସଖା।